ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ବୁଧବାର 1948 ଶତାବ୍ଦ, ଆଷାଢ଼ ମାସର 24 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସର 15 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ ଯୋଗେ। ଏହା ସହିତ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:59 ହେବାକୁ ଯାଉଛି।

ଏଇ ଭକ୍ତିଗୀତ ସହ ଏଇଠି ଶେଷ ହୋଇଛି ଆଜିର ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର କଣ୍ଠଶିଳ୍ପୀ ଥିଲେ ରାଧାକୃଷ୍ଣ ଭଞ୍ଜ, ସ୍ୱାଗତିକା ମହାପାତ୍ର, କେଶବ ଚନ୍ଦ୍ର ସାହୁ, ସେବାରାଣୀ ମହାପାତ୍ର ଏବଂ ଜୀବନାନନ୍ଦ ଅଧିକାରୀ। ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର, ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଓ ପରେ ପରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଶବରରାଜ ବିଶ୍ୱାବସୁ ପ୍ରତିଦିନ ନାନା ପ୍ରକାର ବନଫୁଲରେ ମହାପ୍ରଭୁଙ୍କୁ ସଜେଇ ଦିଅନ୍ତି, ବୃକ୍ଷର ବକଳ ପିନ୍ଧେଇ ଦିଅନ୍ତି, ଶିରରେ ମୟୂରପୁଚ୍ଛ, ଗଳାରେ କାଇଁଚ ମାଳି ଦେଇ ଅତି ବିନୀତ ଭାବରେ କହନ୍ତି, ମହାପ୍ରଭୁ ବନଭୂମିର ଶବର ମୁଁ, କାହୁଁ ପାଇବି ଅଷ୍ଟରତ୍ନର ଅଳଙ୍କାର, କେଉଁଠୁ ଆଣିବି ପାଟ ପୀତାମ୍ବରୀ ବସ୍ତ୍ର। ମହାପ୍ରଭୁ ରଙ୍ଗ ଅଧରରେ ମନ୍ଦ ହାସ୍ୟରେଖା ଖେଳାଇ କହନ୍ତି, ଆରେ ପାଗଳା, ତୁ ଯାହା ଦେଉଛୁ ତାହା ତ୍ରିଲୋକରେ ଦୁର୍ଲଭ, ଆଉ ଅଧିକ କ'ଣ ବା ଦେଇଥାନ୍ତୁ। ନିଜ ହାତରେ ମୋତେ ସ୍ନାନ ଶୌଚ କରେଇଲୁ, ବସଣଭୂଷଣ ପିନ୍ଧେଇଲୁ, କିନ୍ତୁ ମୋର ଗୋଟିଏ ଅନୁରୋଧ ବାପା। ବିଶ୍ୱାବସୁ କରପତ୍ର ଯୋଡ଼ି ଉଭା ହୋଇଥାନ୍ତି ଆଜ୍ଞାଙ୍କୁ ଅପେକ୍ଷା କରି। ମହାପ୍ରଭୁ କହିଲେ, ଦେହଟା ଆଜି ଭଲ ଲାଗୁନି, ଗୋଟିଏ ଭଲ ଫଳ ଆଣିପାରିବୁ ବାପ। ବିଶ୍ୱାବସୁ ଅତି ବିନୀତ ଭାବରେ କହିଲେ, ମହାପ୍ରଭୁ ନିମିଷେ ମାତ୍ର ସମୟ ଦିଅନ୍ତୁ, ସବୁଠାରୁ ସୁମିଷ୍ଟ ଫଳ ତୋଳି ଆଣିବି। ମହାପ୍ରଭୁ କହିଲେ, ତଥାସ୍ତୁ। କ୍ଷଣକ ମଧ୍ୟରେ ଫଳ ଧରି ପହଞ୍ଚିଲେ ଭକ୍ତ ବିଶ୍ୱାବସୁ। ମହାପ୍ରଭୁ କହିଲେ, ଏହା କି ଫଳ ବିଶ୍ୱାବସୁ, ଅତି ସୁନ୍ଦର ଦେଖାଯାଉଛି ତ। ବିଶ୍ୱାବସୁ ଅତି ବିନୀତ ଭାବେ କହିଲେ, ପ୍ରଭୁ ଏହା ସତ୍ୟ ଫଳ ଆମ୍ବ। ମହାପ୍ରଭୁ ପଚାରୁଛନ୍ତି, ଆମ୍ବ ଏହା ଏ ଯୁଗରେ ଏଇ ବନଭୂମିରେ ମିଳିପାରୁଛି? ବିଶ୍ୱାବସୁ କହିଲେ, ଆପଣଙ୍କ ପାଇଁ ଖୋଜି ଖୋଜି ଆଣିଛି ମହାପ୍ରଭୁ, ଏହାକୁ ପାଟିରେ ଲଗାଇଲେ ଅରୁଚି ଛାଡ଼ିଯିବ, ଶରୀର ପୁଲକିତ ହୋଇ ଉଠିବ। ମହାପ୍ରଭୁ କହିଲେ, ଆଚ୍ଛା ଏମିତି କଥା, ମାତ୍ର ୟାର ସ୍ୱାଦୁ କ'ଣ? ସଙ୍ଗେ ସଙ୍ଗେ ଭକ୍ତ ବିଶ୍ୱାବସୁ ସ୍ୱାଦୁ ପରୀକ୍ଷା କରିବା ପାଇଁ ଗୋଟିଏ ଆମ୍ବର ଡେମ୍ଫ ଛିଣ୍ଡେଇ ରସ ଶୋଷି ନେଇ କହିଲେ, ମହାପ୍ରଭୁ ଅମୃତଠୁ ବଳି ମିଠା, ସ୍ୱାଦୁଯୁକ୍ତ, ଆପଣଙ୍କ ପୂଜା ଉପଯୋଗୀ ଫଳ। ମହାପ୍ରଭୁ କହିଲେ, ଦିଅ ଆଣ, ଆଉ ବିଳମ୍ବ କାହିଁକି। ବିଶ୍ୱାବସୁ ଅଇଁଠା ଆମ୍ବଟି ରଖିଦେଇ ଭଲ ଆମ୍ବ ବଢ଼େଇ ଦେଲେ, ମାତ୍ର ମହାପ୍ରଭୁ କହିଲେ, ତୁମେ ଯାହାକୁ ଚାଖି କରିଦେବ ତାହା ହିଁ ମୁଁ ଗ୍ରହଣ କରିବି, ନଚେତ୍ କେମିତି ଜାଣିବି କେଉଁଟା ମିଠା କେଉଁଟା ଖଟା ବୋଲି। ଅତି ସଙ୍କୋଚ ଭାବରେ ବିଶ୍ୱାବସୁ କହିଲେ, ମହାପ୍ରଭୁ ଏ ତ ମୋର ଉଚ୍ଚିଷ୍ଟ। ଅଧରରେ ମନ୍ଦ ମନ୍ଦ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ, ଅମଣିଆଙ୍କୁ ଉଚ୍ଚିଷ୍ଟ କହୁଛ ବିଶ୍ୱାବସୁ? ମୁଁ ଗ୍ରହଣ କଲାପରେ ତାହା ତ ମହାପ୍ରସାଦ ହୋଇଯିବ, ଯିଏ ଯେତେବେଳେ ଯାହା ହାତରୁ ମହାପ୍ରସାଦ ଗ୍ରହଣ କରିପାରିବେ, କୌଣସି ବାରଣ ରହିବ ନାହିଁ, ମହାପ୍ରସାଦରେ ଉଚ୍ଚିଷ୍ଟର ପ୍ରଶ୍ନ ନାହିଁ। ଆଉ ଇଏ ତ ଭକ୍ତ ପ୍ରଦତ୍ତ ଅମଣିଆ, ଏଥିରେ ଉଚ୍ଚିଷ୍ଟ କଥା ଉଠୁଛି କାହିଁକି।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମା ନାନାବିଧ ସୃଷ୍ଟି କରିସାରିଲା ପରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ଅବଶେଷରେ ଆପଣାର ମନରୁ ଚତୁଃସନକ ଓ ନାରଦଙ୍କୁ ସୃଷ୍ଟି କଲେ। ସେମାନେ ସଂସାର କରିବାକୁ ରାଜି ନହେବାରୁ ବ୍ରହ୍ମା ଆପଣା ଶରୀରରୁ ଦୁଇଟି ନାରୀ ଓ ପୁରୁଷ ସୃଷ୍ଟି କଲେ। ନାରୀର ନାମ ସତରୂପା ଓ ପୁରୁଷର ନାମ ସ୍ୱୟଂଭୁବ ମନୁ। ସେମାନଙ୍କ ମିଳନରୁ ଜନ୍ମ ନେଲେ ତିନୋଟି କନ୍ୟା ଓ ଦୁଇଟି ପୁତ୍ର। ଦକ୍ଷିଣା ଯଜ୍ଞନାରାୟଣଙ୍କୁ, ଦେବହୂତି କର୍ଦ୍ଦମ ଋଷିଙ୍କୁ ଓ ଅନସୂୟା ଅତ୍ରିଙ୍କୁ ବିବାହ କଲେ। ଅନସୂୟା ଓ ଅତ୍ରିଙ୍କୁ ପରୀକ୍ଷା କରିବା ପାଇଁ ବ୍ରହ୍ମା, ବିଷ୍ଣୁ ଓ ଶିବ ସେମାନଙ୍କ ଆଶ୍ରମରେ ପହଞ୍ଚିଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ।

0: ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରୀ ଛଅ, କାଦ୍ରୀ ନଅ, ଟିଜି ସଇଁତିରିଶ ଏ, ଟିଏଜି ଏକାବନ, ଟିଏଜି ଅଡ଼ତିରିଶ, ଟିଏଜି ଚବିଶ, ସ୍ମୃତି, ସିଓ ସାତେ ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର ଏକ ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, ସିଓ ଏକ, ସିଓ ଦୁଇ, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, ଓୟୁଏଟି କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, VRI 2, হাইব্রিড 2-17 লগাঁতু। 45:45 সেমিটর আকারর গাত খোলি উপকূল অঞ্চলরে 7.5:7.5 এবং আভ্যন্তরীণ অঞ্চলরে 6:6 এবং অনুর্বর জমিরে 4:4 দূরে চারা রোপণ করন্তু। প্রতি একরের প্রায় 70-80টি চারা রোপণ করন্তু।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଆଜି ସକାଳ 7:25 ଶୁଣିବେ ଭକ୍ତି ଗୀତଟି। 7:30 ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ରୋହିଣୀ ପ୍ରସାଦ ମୁର୍ମୁ ଏବଂ ମଧୁସୂଦନ ମୁର୍ମୁଙ୍କ ସହ ତାଙ୍କ ସାଥୀ। ଆଜି ପୂର୍ବାହ୍ନ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ଶ୍ରୀ ବିଗ୍ରହମାନଙ୍କର ପହଣ୍ଡି ବିଜେ ପରମ୍ପରା ସମ୍ପର୍କରେ ଆଲୋଚନା କରିବେ ରାମଚନ୍ଦ୍ର ଦାସ ମହାପାତ୍ର। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବାହ୍ନ 8:45 ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଶୁଣିପାରିବେ ପୂର୍ବାହ୍ନ 9:00। ଆଜି ପୂର୍ବାହ୍ନ 10:00 କାର୍ଯ୍ୟକ୍ରମର ସୂଚନା ପୁଣି ଥରେ ଜାଣିପାରିବେ ଏବଂ ପରେ ପରେ ଗୀତାଞ୍ଜଳି କଥା ଗୀତରଞ୍ଜଳି 10:02। 10:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। ଆଜି ଏଥିରେ ରହିଛି 1328 ଅଧ୍ୟାୟ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ପରେ ପରେ ଯୁବବାଣୀ ଯୁବଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ ସନ୍ଧ୍ୟା 5:30। ଏହାକୁ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଜଣାଇବୁ। ପରେ ପରେ ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ ସନ୍ଧ୍ୟା 6:02। ଏଥିରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ପୂର୍ଣ୍ଣଚନ୍ଦ୍ର ମାଝୀ ଏବଂ ସାଥୀ। ଆଜି ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ ଉଜ୍ଜଳ ଆମ ଦେଶ। ଆଜି ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ। 7:30 କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ କଦଳୀ ଚାଷ ସମ୍ପର୍କରେ ଆଲୋଚନା କରିବେ ରସାନନ୍ଦ ଘଣା। ଆଜି ରାତି 8:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସହ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। ସମୟ ଆଜି ରାତି 8:00। 8:15 ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ସଞ୍ଜୀବନୀ। ରାତି 10:00 ପ୍ରଚାର କରିବୁ ଲୋକଗୀତ କାର୍ଯ୍ୟକ୍ରମ ଏବଂ 10:30 ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ତରଙ୍ଗ ଶୁଣିପାରିବେ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳି ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି, ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର 7 ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି, ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ MMSY ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। କଟକ ସହରରେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅତ୍ୟାଧୁନିକ ସ୍ମାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ି ଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସ୍ରୁ ସାର କ୍ରୟ କରିପାରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏନେଇ ସମସ୍ତ ଲ୍ୟାମ୍ପସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର 65 ବିଧାନସଭା ନିର୍ବାଚନ ମଣ୍ଡଳୀରେ 36

0: ନୂତନ ବୁଥସ୍ତରୀୟ ଅଧିକାରୀ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଡାକ୍ତର ନିବେଦିତା ପାଣି।
2: ଆମ ସମସ୍ତଙ୍କ ଘରେ ପରିବାରରେ କେହି ନା କେହି କେତେବେଳେ ରୋଗରେ ପୀଡ଼ିତ ହୋଇଥାନ୍ତି। ଦିନେ ମା ଦୁଇ ଦିନ ରୋଗରେ ପଡ଼ିବା ଅଲଗା କଥା, ମାତ୍ର ଯଦି କେହି ଦୀର୍ଘ ସମୟ ପାଇଁ ରୋଗରେ ପଡ଼ିଥାନ୍ତି, ଶଯ୍ୟାଶାୟୀ ହୋଇଯାଆନ୍ତି, ତେବେ ତାଙ୍କର ସେବା ଶୁଶ୍ରୂଷା ସମୟରେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ। ଶଯ୍ୟାଶାୟୀ ରୋଗୀ ଚେତାପୂର୍ଣ୍ଣ ଅଥବା ଚେତାଶୂନ୍ୟ ଅବସ୍ଥାରେ ଥାଇପାରେ। ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ସେବା ଯତ୍ନ ପ୍ରଦାନ କରିବା ନିହାତି ଜରୁରୀ। ଶଯ୍ୟାଶାୟୀ ରୋଗୀର ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଯଥା ଆଖିଡୋଳାର ଗୋଲାକାର ସ୍ୱଚ୍ଛ ପଟଳର କ୍ଷତ ବା ଘା, ଚାପଜନିତ ଚର୍ମ ଉପରେ ଯନ୍ତ୍ରଣାଦାୟୀ ଘା, ପୁଷ୍ଟିହୀନତା, ଶରୀରର ଲବଣର ଅସମତା। ଚେତାଶୂନ୍ୟ ଶଯ୍ୟାଶାୟୀ ରୋଗୀର ଯତ୍ନ ମଧ୍ୟରେ ଶ୍ୱାସନଳୀକୁ କଫ ଛେପ ଖଙ୍କାରରୁ ମୁକ୍ତ ରଖିବା ଉଚିତ, ଶରୀରକୁ ସଠିକ୍ ମାତ୍ରା ଜଳୀୟ ଅଂଶଦ ପ୍ରଦାନ କରିବା ଉଚିତ, ମଳମୂତ୍ର ତ୍ୟାଗକୁ ନିୟମିତ ଏବଂ ନିୟନ୍ତ୍ରିତ କରିବା ଉଚିତ। ଶରୀର ଚାଳନା ମନ୍ଥରତା ଯୋଗୁଁ ମାଂସପେଶୀଗୁଡ଼ିକ ଶୁକୁଡ଼ିଯାଏ, ଧମନୀରେ ରକ୍ତ ମଧ୍ୟ ଜମାଟ ବାନ୍ଧିଯାଏ, ତେଣୁ ଚର୍ମକୁ ସତେଜ ଓ ଚାପମୁକ୍ତ ରଖିବା ଦରକାର। ଆମେ ପ୍ରଥମେ ଜାଣିବା ଦାନ୍ତ, ମାଢ଼ି, ଜିଭ ଏବଂ ଓଠର ଯତ୍ନ। ଚେତାପୂର୍ଣ୍ଣ ରୋଗୀକୁ ତାର ମୁଖଗହ୍ୱରର ଯତ୍ନ ପାଇଁ ସହଯୋଗ ପ୍ରଦାନ କରିବା, ସେଥିପାଇଁ ଲୁଣ ପାଣି, ସୋଡିୟମ ବାଇକାର୍ବୋନେଟ୍, ଲେମ୍ବୁ ରସ କିମ୍ବା ନିମ୍ବପତ୍ର ଫୁଟାପାଣି ଇତ୍ୟାଦିରେ ମୁଖଗହ୍ୱରକୁ ପରିଷ୍କାର ଓ ଜୀବାଣୁମୁକ୍ତ କରିବା। ଶଯ୍ୟାଶାୟୀ ରୋଗୀର ଶରୀରର ଶୋଧନ ପ୍ରକ୍ରିୟାର ସାଧାରଣ ବିଧି ହେଲା ରୋଗୀକୁ ଏକାନ୍ତତା ପ୍ରଦାନ କରିବା। ଶରୀର ଶୋଧକ ପଶ୍ଚାତ ଚର୍ମ ଉପରୁ ସାବୁନକୁ ଭଲ ଭାବରେ ପୋଛି ଧୋଇ ଛଡ଼ାଇବା, ହାତ ଓ ଗୋଡ଼ ନଖକୁ ସଫା କରିବା। ଶରୀରର ଶୋଧନ କ୍ରିୟା ପ୍ରଥମେ ଶରୀରର ଉପରଭାଗ ଯଥା ମସ୍ତକ, ମୁଖ, ଛାତି ଇତ୍ୟାଦିରୁ ଆରମ୍ଭ କରି ଧୀରେ ଧୀରେ ନିମ୍ନ ଆଡ଼କୁ କରିବାକୁ ହୁଏ। ପାଣିର ଉତ୍ତାପ ରୋଗୀକୁ ସୁହାଇବା ଭଳି ଦରକାର। ଚର୍ମ ନ ଶୁଖିବା ପାଇଁ ତୈଳଯୁକ୍ତ ପାରାଫିନ୍ ଇତ୍ୟାଦି ବ୍ୟବହାର କରିବା ଉଚିତ। ତାପରେ ହେଲା ପିଠି ପଛର ଆମେମାନେ କିପରି ଯତ୍ନ ଦେବା। ପ୍ରତି 2 ଘଣ୍ଟାରେ ଥରେ ପିଠି ପଛରେ ଯତ୍ନ ନେବା ଆବଶ୍ୟକ। ପିଠିକୁ ସାବୁନ ଓ ପାଣିରେ ଆମେ ଧୋଇଦେବା, ନରମ କନାରେ ପୋଛି କରି ପାଉଡର ପକାଇ ହାଲକା ମାଲିସ କରିବା ଉଚିତ। ନିୟମିତ ମାଲିସ ଓ ପିଠିକୁ ହାଲକା ଭାବରେ ଥାପୁଡ଼ାଇବା ଉଚିତ, ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ। ମୁଣ୍ଡ ଏବଂ କେଶର ଶୋଧନ କପାଳ ଓ ମସ୍ତକକୁ ମାଲିସ ଓ ପାନିଆରେ କୁଣ୍ଡାଇବା ଉଚିତ। ରୋଗୀ ଯେଉଁ ଶୋଇବା ଖଟରେ ଥାଏ ସେହି ବେଡ୍ସିଟ୍ ଏବଂ ତକିଆ ଖୋଳକୁ ତଉଲିଆ ଏବଂ ରବର ଚାଦର ବା ମାକିନ୍ଟୋସ୍ରେ ଘୋଡ଼ାଇ ରଖିବା ଦରକାର। ଆଖିର ଆମେ କିପରି ଭାବେ ଯତ୍ନ ନେବା? ପ୍ରତି ଆଖିକୁ ଭିତର ଆଡ଼ୁ ବାହାରୁ ଅଲଗା ଅଲଗା ତୁଳାରେ ପୋଛିଦେବା ଆବଶ୍ୟକ। ଆଖି ପରେ କିଏ ଆସିଲା? ନାକ ଏବଂ କାନ। ନାକ ମଧ୍ୟରେ ଅଧିକ ବକଳା ଥିଲେ ଓଦା ବା ନରମ କନା ବା ତୁଳା ଦ୍ୱାରା ସଫା କରିବା। କାନାର ସାମ୍ନାପଟ ଓ ପଛପଟରେ ଜମିଯାଇଥିବା ତୈଳାକ୍ତ ମଇଳାକୁ ଓଦା ତୁଳାରେ ପୋଛିଦେବା। ଶରୀରର ମୂଳଦ୍ୱାର ଏବଂ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନ, ଏହା ନିହାତି ରୂପେ ଆମେମାନେ ଭଲରେ ସଫା ରଖିବା ଦରକାର। ପ୍ରଥମେ ପରିସ୍ରା ଦ୍ୱାରା ସଫା କରିବା ଏବଂ ତାପରେ ମଳଦ୍ୱାର ସଫା କରିବା ଉଚିତ। ପ୍ରତିଥର ପରିସ୍ରା ଓ ମଳତ୍ୟାଗ ପରେ ଏହାକୁ ପରିଷ୍କାର କରିବା ଏବଂ ଯିଏ ସେବା ପ୍ରଦାନ କରେ ସେ ନିଜ ହାତକୁ ଭଲ ଭାବରେ ସାବୁନ ପାଣିରେ ଧୋଇବା ଦରକାର। ଶଯ୍ୟାଶାୟୀ ରୋଗୀର ନିୟମିତ ବ୍ୟାୟାମ ବା ଶରୀର ସଞ୍ଚାଳନା କରାଇବା ଉଚିତ। ମୂତ୍ରାଶୟର ଯତ୍ନ, ସଠିକ୍ ନିରୂପିତ ଆକାରର ଫଲିସ୍ କ୍ୟାଥେଟରର ବ୍ୟବହାର ଏବଂ ପ୍ରତି ମାସରେ ଏହାକୁ ବଦଳାଇବା ଦରକାର। ପରିସ୍ରା ଥଳିକୁ ଅଣ୍ଟା ତଳକୁ ରଖିବା ଦରକାର ଏବଂ ଠିପି ମଧ୍ୟ ବନ୍ଦ ରଖିବା ଉଚିତ। ସନ୍ତୁଳିତ ସୁଷମ ଖାଦ୍ୟ ଓ ଆବଶ୍ୟକୀୟ ମାତ୍ରାର ଜଳୀୟ ଅଂଶ ଖାଦ୍ୟପେୟରେ ନିହାତି ଭାବରେ ଦରକାର। କୋଷ୍ଠକାଠିନ୍ୟ ପ୍ରତିରୋଧକ ପାଇଁ ନିୟମିତ ବ୍ୟାୟାମ ଶରୀର ସଞ୍ଚାଳନ କରିବା ଉଚିତ। ସଠିକ ମାତ୍ରାରେ ପାଟି ବାଟେ ପାନୀୟ ପ୍ରଦାନ ଓ ଖାଦ୍ୟତନ୍ତୁ ଦେବା ଉଚିତ। ବେଳେବେଳେ ଏହି ରୋଗୀମାନଙ୍କର ତରଳ ଝାଡ଼ା ମଧ୍ୟ ହୋଇଥାଏ, ତେଣୁ ସେହି ପ୍ରକାର ରୋଗୀକୁ ପୂର୍ଣ୍ଣ ମାତ୍ରାରେ ଜଳୀୟ ଅଂଶ ଦେବା ଉଚିତ ଏବଂ ଡାଇରିଆର ଔଷଧ ପ୍ରଦାନ କରିବା ଉଚିତ। ଏହି ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କଲେ ଶଯ୍ୟାଶାୟୀ ରୋଗୀର ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିବାର

0: आशा संचारित हुए। तेणु जदि आपणक घरे केही दीर्घकालीन शय्याशायी रोगी थांती तेबे आपण सतर्क होई तांकर सेवा करि परिबे।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ ରହିଥିଲା ଆଲୋଚନା ଦୀର୍ଘକାଳୀନ ଶଯ୍ୟା ସାଇରେ ରୋଗୀଙ୍କ ସେବା ଶୁଶ୍ରୂଷା ଆଲୋଚିକା ଥିଲେ ଡାକ୍ତର ନିବେଦିତା ପାଣି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଣ୍ଣନା କରିଛନ୍ତି। ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି। ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ। ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ୍ୟ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟ ଅଂଶୀଦାର। ଦୁଇ ଦେଶ ମଧ୍ୟରେ ଗତ ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 771 ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଏକ ନିରପେକ୍ଷ, ପାରସ୍ପରିକ ଉପଯୋଗୀ ନୀତି ଆଧାରିତ, ସନ୍ତୁଳିତ ଏବଂ ବ୍ୟାପକ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଥିବା

0: ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସନ୍ଧ୍ୟାରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା 5ଟାରୁ ପାରମାଣିକ ଟିକଟଧାରୀ ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା 5:30 ପରେ ସର୍ବସାଧାରଣଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରତିପଦା ତିଥି ପଡ଼ୁଥିବାରୁ ଶ୍ରୀଜୀଉଙ୍କର ଉଭାଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲିର ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ସ୍ପେନ୍ ଗସ୍ତ ଶେଷ କରି ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସଠାରେ ପହଞ୍ଚିଛନ୍ତି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ୟୁରୋପ ସହିତ ଭାରତର ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଗୋଏଲଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଯାଇଛନ୍ତି। ବେଲଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ନିଯୁକ୍ତି ଅର୍ଥମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଡେଭିଡ୍ ଡେ କ୍ଲାରିନଭାଲଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଉଭୟ ନେତା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନର ୱପ୍କେ ହାଇକ୍ସ୍ତ୍ରାଙ୍କ ସହ ସାକ୍ଷାତ ଆଲୋଚନା ଶ୍ରୀ ଗୋଏଲ କରିଛନ୍ତି। ବ୍ରସେଲ୍ସଠାରେ ଶ୍ରୀ ଗୋଏଲ କୃଷି ଓ ଖାଦ୍ୟ କ୍ଷେତ୍ର ପାଇଁ ୟୁରୋପୀୟ କମିଶନର କ୍ରିଷ୍ଟୋଭ ହାନସୁନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7 ସ୍ଥାନରେ 8.78 ମେଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପନ ସହିତ 24 ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8000 ମେଗାୱାଟ୍ର ମିଳିତ କ୍ଷମତା ଆଧାରିତ ଆଉ 10 ରିଆକ୍ଟର ୟୁନିଟ୍ ନିର୍ମାଣାଧୀନ ରହିଛି। ସେଗୁଡ଼ିକ ମଧ୍ୟରେ ଚାପଯୁକ୍ତ ଭାରି ଜଳ, ଉଷ୍ମଜଳ ଏବଂ ହାଲୁକା ଜଳ ରିଆକ୍ଟର ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଏକ ଉଲ୍ଲେଖନୀୟ ନିଷ୍କର୍ଷ ଥିଲା ବୋଲି ସରକାର କହିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିରନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି। 2024-25 ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରି ଗତ ଏପ୍ରିଲ ମାସ ସୁଦ୍ଧା ତଥ୍ୟ ଆଧାରରେ ଏହି ପ୍ରଥମ ସୂଚକାଙ୍କ ପ୍ରକାଶିତ ହୋଇଛି। ଏଥିରେ ସେବା କ୍ଷେତ୍ରର 19 ଉପକ୍ଷେତ୍ରକୁ ସାମିଲ କରାଯାଇଛି। ଦେଶର ସେବା କ୍ଷେତ୍ରର ପ୍ରାୟ 60% ଏହି ଉପକ୍ଷେତ୍ରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ମନ୍ତ୍ରଣାଳୟ କହିଛି ପରୀକ୍ଷଣ ଶୃଙ୍ଖଳର ସମୀକ୍ଷା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19 ଉପକ୍ଷେତ୍ର ମଧ୍ୟରୁ 14 ପୂର୍ବବର୍ଷର ଏପ୍ରିଲ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ପୁରୁଷ 3 ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ପରାସ୍ତ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 48 ଓଭର୍ରେ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ଅପରାଜିତ 76 ରନ୍ ସଂଗ୍ରହ କରିଥିଲେ। ଭାରତର ଅକ୍ଷର ପଟେଲ 4 ୱିକେଟ୍ ଅକ୍ତିଆର କରିଥିଲେ। 269 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 46 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ 80 ରନ୍ର ପାଳି ଖେଳିଥିଲେ। ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଥିସହ ସିରିଜ୍ରେ ଭାରତ 1-0 ଆଗୁଆ ହୋଇଛି। ଆସନ୍ତାକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ସ୍ପେନ୍ ଉନ୍ନୀତ ହୋଇଛି। ଟେକ୍ସାସ୍ର ଡଲା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ସ୍ପେନ୍ ଫ୍ରାନ୍ସକୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲ୍କୁ ଉନ୍ନୀତ ହେଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:25, ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ।

0: ଶୁଣୁଥିଲେ ନମିତା ଅଗ୍ରୱାଲଙ୍କ କଣ୍ଠରେ ଭକ୍ତି ଗୀତଟିଏ, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ରୋହିଣୀ ପ୍ରସାଦ ମୁର୍ମୁ ଏବଂ ମଧୁସୂଦନ ମୁର୍ମୁଙ୍କ ସହିତ ତାଙ୍କ ସାଥୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଶୁଣିଲେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ରୋହିଣୀ ପ୍ରସାଦ ମୁର୍ମୁ ଏବଂ ମଧୁସୂଦନ ମୁର୍ମୁଙ୍କ ସହ ତାଙ୍କ ସାଥୀ। ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 8ଟା ହେବାକୁ ଯାଉଛି। ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ପୁରୁଣା ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣୀ ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ପିଜେ।

0: ପହଣ୍ଡିବି ଯେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ ବଳଭଦ୍ରଙ୍କ ପ୍ରତିନିଧି ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି, ସେ ବର୍ଷ ସମାନ ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏଇ ଘୋଷ ଯାତ୍ରାରେ, ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା, ରଥଯାତ୍ରା। ଏଇ ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନ ସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି, ସେଠି ତାଙ୍କର ତାହ୍ୟା ଲାଗେ। ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ ସ୍ନାନ ମଣ୍ଡପକୁ ବିଦେ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ, ସିଏ ମଧ୍ୟ ଆମର ସ୍ନାନବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ। ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ, କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏହି ହେଉଛି ପହଣ୍ଡି ବିଧିର ପରମ୍ପରା।

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯେଉଁ ସ୍ନାନ ବେଦିକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି, ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏଇ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି, ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେଇ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥ ଉପରକୁ ଠାକୁର ତାପରେ ପହଣ୍ଡି ହେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି, ତା'ର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତା'ର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏ ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତି ମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ। ଫେର କିଛି ବାଟ ଗଲା ପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାପତି ମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହୋଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀଜଗନ୍ନାଥଙ୍କ ଭକ୍ତମାନସରେ ପୁରୀ ମନ୍ଦିରରେ ଥିବା ବାଇଶ ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେଜ ବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶ ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁଶ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ

ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ ଦୁଇଟି ପାହାଚ। ଏ ଦୁଇଟି ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାରା ଯାଏ। ବାଇଶଟି ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି 10ମ ପାହାଚର ଏକ ଚତୁଷ୍ମଣି କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋ ହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିଶ ବିଳାସର 85ତମ ଭାଗ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 8:45। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ପ୍ରମୋଦିନୀ ସାହୁ।
2: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
3: ଇଏ ସୌଦାର 15,000, ପରିବାର 2,000।
2: ଆଉ ଲାଇଟ୍ ବିଲ୍
3: ଏବେ 0 ପଇସା କେମିତି ଦେବି?
2: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
3: ନିଶ୍ଚୟ, PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM suryaghar.gov.in।
4: ଘରେ ଘରେ ସୂର୍ଯ୍ୟ ଘର।
5: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
6: ଆରେ ରାଜୁ ଭାଇ, PM ସୂର୍ଯ୍ୟ ଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
5: ସତରେ ଭାଇ?
6: ହଁ ଭାଇ, ମାତ୍ର 1,875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
5: ଆଜ୍ଞା ହଁ,
6: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

ଶ୍ରୋତା ବନ୍ଧୁ, ସମୟର ପ୍ରବାହ ଯେମିତି କାହା ପାଇଁ ଅଟକି ନଥାଏ, ଠିକ୍ ସେମିତି ଏ ସଂସାରରେ ଜୀବନ ପ୍ରକ୍ରିୟାର ଗତିଶୀଳତା ଚିର ପ୍ରବାହମାନ। ସୃଷ୍ଟି ଆରମ୍ଭରୁ ପ୍ରତିଟି ଘଟଣାବଳୀର ଏକା ସମୟ ହିଁ ମୁକ ସାକ୍ଷୀ, ସେହିଭଳି ଇତିହାସ ମଧ୍ୟ ସାକ୍ଷୀ। ହେଲେ ସେହି ଘଟଣାବଳୀମାନଙ୍କର ଇତିହାସ ସାକ୍ଷୀ ଯାହା ସେଥିରେ ଲିପିବଦ୍ଧ ହୋଇ ରହିଯାଏ, ତଥା ଦିନ ବାର ତାରିଖ ଅନୁସାରେ ଆମେ ମନେ ପକାଇଥାଉ ପ୍ରତ୍ୟେକ ଦିନଗୁଡ଼ିକର ଘଟଣାବଳୀ ତଥା ବିଶେଷତ୍ୱକୁ, ଏବଂ ପ୍ରତ୍ୟେକ ଦିନ କିଛି ନା କିଛି ବିଶେଷତ୍ୱକୁ ସାଥିରେ ନେଇ ଆସିଥାଏ। ବିଶ୍ୱରେ ଆଜି ଦିନର ବିଶେଷତ୍ୱକୁ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଇତିହାସର ପୃଷ୍ଠା ଆଜି ଯେଉଁ ସବୁ ବିଶେଷତ୍ୱକୁ ବହନ କରିଛି ତା ମଧ୍ୟରୁ କିଛିଟା ସମ୍ପର୍କରେ। ଶ୍ରୋତାବନ୍ଧୁ, ବୋଇଂ, ଯାହା ସବୁଠାରୁ ବଡ଼ ଏୟାର ସ୍ପେସ୍ କମ୍ପାନୀ, 1916 ଆଜିର ଦିନରେ ଆରମ୍ଭ ହୋଇଥିଲା। ମୁମ୍ବାଇର ପ୍ରଥମ ମୋଟର ବସ୍ ସେବା ଆଜିର ଦିନରେ 1926 ଆରମ୍ଭ ହୋଇଥିଲା। ଭାରତର ପ୍ରସିଦ୍ଧ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ତଥା ରଙ୍ଗମଞ୍ଚର ସିଦ୍ଧାନ୍ତକାର ବାଦଲ ସରକାର ଆଜିର ଦିନରେ 1925 ଜନ୍ମଗ୍ରହଣ କରିଥିଲେ। 1937 ଆଜିର ଦିନରେ ହିନ୍ଦୀ ଭାଷାର ଜଣାଶୁଣା ପତ୍ରକାର ପ୍ରଭାସ ଯୋଶୀ ଜନ୍ମଗ୍ରହଣ କରିଥିଲେ।

ଏଥର ଜାଣିବା କେତେଜଣ ବ୍ୟକ୍ତିଙ୍କ ସମ୍ପର୍କରେ ଯେଉଁମାନେ ଆଜି ଦିନରେ ପରଲୋକ ଗମନ କରିଥିଲେ। ଆଜି ଦିନରେ ନିଧନ ହୋଇଥିଲେ ମରାଠୀ ରଙ୍ଗମଞ୍ଚର ମହାନ ନାୟକ ଏବଂ ପ୍ରସିଦ୍ଧ ଗାୟକ ବାଲ ଗନ୍ଧର୍ବ। ମସିହା ଥିଲା 1967। ବାନୋ ଜାହାଙ୍ଗୀର କୋୟାଜୀ, ଯିଏ ଥିଲେ ଭାରତୀୟ ଚିକିତ୍ସା ବୈଜ୍ଞାନିକ ତଥା ପରିବାର ନିୟୋଜନ ବିଶେଷଜ୍ଞ, ସେ ମଧ୍ୟ ଆଜିର ଦିନରେ 2004 ନିଧନ ହୋଇଥିଲେ। ଶ୍ରୋତାବନ୍ଧୁ, ଜଣେ ସଚ୍ଚା ଦେଶଭକ୍ତ ତଥା ଭାରତ ମାଟିର ବୀର ସପୁତ ଭାବରେ ନିଜ ନାଁକୁ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି ଭାରତୀୟ ସେନାର ଉଚ୍ଚ ଅଧିକାରୀ ମହମ୍ମଦ ଉସମାନ। 1912 ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ଏବଂ ପାକିସ୍ତାନର ପ୍ରଥମ ଯୁଦ୍ଧ, ଯାହା ସଂଗଠିତ ହୋଇଥିଲା 1947-48 ସେ ଯୁଦ୍ଧରେ ନିଜର ଅଦମ୍ୟ ସାହସିକତାର ପରିଚୟ ଦେଇ ଶେଷରେ ଶହୀଦ ହୋଇଥିଲେ।

ଶ୍ରୋତାବନ୍ଧୁ, ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ଏହା ସହିତ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଶୁଣିଲେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଉପସ୍ଥାପନା ପ୍ରମୋଦିନୀ ସାହୁ, ପ୍ରଯୋଜନା ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ 10:00। କାର୍ଯ୍ୟକ୍ରମ ପରିସରକୁ ଯିବା ଆଗରୁ ପ୍ରଥମେ ଶୁଣି ନିଅନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି।

ଏ କିଛି କ୍ଷଣରେ ଶୁଣିପାରିବେ କଥା ଗୀତର ଅଞ୍ଜଳି ଗୀତାଞ୍ଜଳି। 10:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। ଆଜି ଶୁଣିପାରିବେ ଏହାର 1328ତମ ଅଧ୍ୟାୟ। ଆଜି ଦିନ 1:20 ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ, ପରେ ପରେ ଯୁବବାଣୀ ଯୁବଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ 5:30। ଏହାକୁ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜଣାଇବୁ, ପରେ ପରେ ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ 6:02। ଏଥିରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ପୂର୍ଣ୍ଣଚନ୍ଦ୍ର ମାଝି ଏବଂ ସାଥୀ। ଆଜି 6:10 ରାମଚରିତ ମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ ଉଜ୍ଜଳ ଆମ ଦେଶ। ଆଜି 6:30 ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ। 7:30 କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ କଦଳୀ ଚାଷ ସମ୍ପର୍କରେ ଆଲୋଚନା କରିବେ ରସାନନ୍ଦ ଖଣା। ଆଜି ରାତି 8:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସହ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। ରାତି 8:15 ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ସଞ୍ଜୀବନୀ। ରାତି 10:00 ପ୍ରଚାର କରିବୁ ଲୋକଗୀତ କାର୍ଯ୍ୟକ୍ରମ। ରାତି 10:30 ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ତରଙ୍ଗ ଶୁଣିପାରିବେ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:02, ସମୟ ଗୀତାଞ୍ଜଳିର, ପ୍ରଯୋଜନା ଅନିତା ତିର୍କି। ତା ପୂର୍ବରୁ ଶୁଣନ୍ତୁ ବିଜ୍ଞାପନ ବିରତି।

ପ୍ରକୃତ କଥା ହେଲା ବନ୍ଧୁ, ଆମେ ଯଦି କିଛି ବର୍ଷ ତଳର କଥାକୁ ମନେ ପକାଇବା, ସେତେବେଳେ ଗୋଟିଏ ପାରିବାରିକ ଶୃଙ୍ଖଳା ଦେଇ ଜୀବନ ଗତି କରୁଥିଲା। ବଡ଼ ଗୁରୁଜନମାନଙ୍କ ଛତ୍ରଛାୟା ତଥା କଡ଼ା ଅନୁଶାସନକୁ ପରିବାରର ପ୍ରତ୍ୟେକ ସଦସ୍ୟ ସାଦରେ ଗ୍ରହଣ କରୁଥିଲେ। ଶିକ୍ଷା ଦୀକ୍ଷା ସଂସ୍କାରର ମହତ୍ତ୍ୱ ବି ରହିଥିଲା, ତା ସହିତ ଆମ ପାରମ୍ପରିକ ରୀତିନୀତି ମର୍ଯ୍ୟାଦାକୁ ଢେର ସମ୍ମାନ ଦିଆଯାଉଥିଲା। ଯେଉଁ ପରମ୍ପରା କି ଚଳଣୀ ପ୍ରକୃତିରେ ଅବମାନନା କରୁନଥିଲା, ସେତେବେଳେ ବି ମଣିଷ ଶିକ୍ଷିତ ଥିଲା, ଶିକ୍ଷାର ମର୍ଯ୍ୟାଦାକୁ ଢେର ବୁଝିଥିଲା, ତଥାପି ପ୍ରକୃତିର ପ୍ରତିଟି ନିୟମକୁ ମାନୁଥିଲା, ତା ଠାରକୁ ବୁଝିପାରୁଥିଲା। ତେଣୁ ତା ଭିତରେ ମଧ୍ୟ ପ୍ରକୃତି ପରି ଗୋଟିଏ ସ୍ୱାଭାବିକ ସରଳପଣ ଥିଲା। ସୂର୍ଯ୍ୟଙ୍କ କଅଁଳ କିରଣ ଦେହରେ ବାଜିବା ଆଗରୁ ହିଁ ଲୋକେ ବିଛଣା ଛାଡ଼ି ନିତ୍ୟ କର୍ମରୁ ନେଇ ସ୍ନାନାଦି କର୍ମ ସାରି ଈଶ୍ୱରଙ୍କ ପୂଜା ଅର୍ଚ୍ଚନା କରୁଥିଲେ। ତାପରେ ସତେଜ ମନରେ ଦିନର ଶୁଭାରମ୍ଭ ହେଉଥିଲା। କିଏ ବିଲକୁ ଗଲା, କିଏ ଚାକିରି କ୍ଷେତ୍ରକୁ ଗଲା, ତ କିଏ ତା ବେପାର ବଣିଜରେ ବାହାରି ପଡ଼ିଲା, ମାନେ ମହିଳା ଆଉ ପୁରୁଷ ନିଜ ନିଜ କର୍ମଜଞ୍ଜାଳରେ ଦିନ କାଟୁଥିଲେ। ହେଲେ ଏ ଦିନଚର୍ଯ୍ୟାରେ ବ୍ୟତିକ୍ରମ ଘଟିଛି କି ନାହିଁ ଆପଣ ହିଁ କୁହନ୍ତୁ। ପଶୁପକ୍ଷୀଙ୍କ ଜୀବନଶୈଳୀ ତ ଆଜି ବି ସେମିତି, ଯାହା ସେମାନଙ୍କ ଲାଗି ସୃଷ୍ଟି ଆରମ୍ଭରୁ ରଚି ଦିଆଯାଇଛି, ସେହି ନିୟମରେ ଆଜି ବି ସେମାନେ ବନ୍ଧା। ସୂର୍ଯ୍ୟଙ୍କ ଲାଲିମା ତାଙ୍କ କଅଁଳ ଟେଣାକୁ ଛୁଁ କି ନ ଛୁଁ, ସେମାନେ କିନ୍ତୁ ବଡ଼ି ଭୋରରୁ ଉଠିଯାଆନ୍ତି। ଆଉ ଆଜି ବି ସେମାନଙ୍କ ଚୁଁ ଚୁଁ ଚିକିରି ମିକିରି କା କା ରାବ ଶୁଣି ଆମକୁ ଜଣାପଡ଼େ ଯେ ସକାଳ ହେଲା, ଏବେ ଉଠିବାର ବେଳା ହେଲା। ହେଲେ କ'ଣ ହେବ, ଆଜି ମଣିଷ ତ ଆଧୁନିକତା ନାଁରେ ଗୋଟିଏ ଅପ୍ରାକୃତ ଜୀବନଶୈଳୀକୁ ଆଦରି ନେଇଛି।

କିନ୍ତୁ ଈଶ୍ୱରଙ୍କ ସୃଷ୍ଟିରେ ଯଦିଓ ମନୁଷ୍ୟ ସବୁଠାରୁ ବୁଦ୍ଧିମାନ ଜୀବ, ତଥାପି ପ୍ରକୃତି ନିର୍ଦ୍ଦେଶରେ ଜୀବନ ବିତାଉଥିବା ପକ୍ଷୀଙ୍କଠାରୁ ମଣିଷର ବହୁତ କିଛି ଶିଖିବାର ଅଛି। ସେମାନେ ହିଁ ପ୍ରକୃତିର ପ୍ରକୃତ ମିତ୍ର। ନିଜ ଦାୟରା ଭିତରେ ରହି ଜୀବନ ଜୀଇଁବା ସେମାନେ ଜାଣନ୍ତି, ଯେଉଁଥିରେ ସେମାନଙ୍କ ମଙ୍ଗଳ ନିହିତ। ସେମାନେ ବି ବୁଦ୍ଧିମାନ, ହେଲେ ସେମାନେ ତାଙ୍କ ବୁଦ୍ଧିକୁ ପ୍ରୟୋଗ କରିଥାନ୍ତି ନିଜର ସୀମିତ ଆବଶ୍ୟକତାକୁ ପୂରଣ କରିବାକୁ। କିଛି ପକ୍ଷୀଙ୍କର ବସାକୁ ଲକ୍ଷ୍ୟ କରିଥିବେ, ଏମିତି ବୁଦ୍ଧି ଖଟେଇ ତିଆରି କରିଥିବେ ଯେ ମଣିଷର ବୁଦ୍ଧି ମଧ୍ୟ ସେଠି ହାର ମାନିଯାଏ। ତାଙ୍କ ଆଚରଣ ବିଚରଣ କରିବା ଢଙ୍ଗକୁ ଦେଖିଲେ ମନ ପ୍ରସନ୍ନ ହୋଇଯାଏ, ଲାଗେ ଏମିତି କେତେ ସୀମିତ ଆବଶ୍ୟକତା ତାଙ୍କର। ହଁ, ସେତକ ପୂରଣ କରିବାରେ ବି କେତେ ସଂଘର୍ଷ ଜାରି ରଖିଥାନ୍ତି, ଆଉ ପୂରଣ ହୋଇଗଲେ କେତେ ସନ୍ତୁଷ୍ଟିର ଭାବ ପ୍ରକାଶ ପାଏ ତାଙ୍କ ମୁଖମଣ୍ଡଳରେ। ଅପ୍ରାପ୍ତିର ଦୁଃଖ ସେମାନଙ୍କୁ କେବେ ଭାଙ୍ଗିଦିଏନି। ହେଲେ ମଣିଷ ଅନେକ କିଛି ଅସାଧ୍ୟକୁ ସାଧ୍ୟ କଲା ପରେ ବି, ଗୋଟି ଗୋଟି କରି ଅଗଣିତ ସୁଖ ସୁବିଧା ହାତେଇଲା ପରେ ବି, ମନରୁ କାହିଁ ତାର ଅପ୍ରାପ୍ତିର ଦୁଃଖ ହଟୁନି? ସୁଖରେ ମୁଖରେ ତାର ପ୍ରସନ୍ନତାର ଚିହ୍ନବର୍ଣ୍ଣ ପ୍ରକାଶ ପାଉନି କାହିଁକି ବନ୍ଧୁ? ପ୍ରକୃତରେ ଏ କାହିଁକିର ଉତ୍ତର ଏବଂ ପ୍ରତିକାର ଉଭୟ ମଣିଷକୁ ଜଣା। ହେଲେ ସ୍ୱଭାବ ଓ ଅଭ୍ୟାସରେ ବିବଶ ଥିବା ମଣିଷକୁ ବୁଝେଇବ ଭଲା କିଏ?

ବନ୍ଧୁ, ଦେଖିବାକୁ ଗଲେ ମଣିଷ ବୁଦ୍ଧି ବଳ ପରାକ୍ରମରେ ଏ ସଂସାରରେ ସବୁଠାରୁ ଶ୍ରେଷ୍ଠ। ହେଲେ ପକ୍ଷୀ, ସେ ଛୋଟ ପକ୍ଷୀଟିଏ ହେଉ କି ବଡ଼ ପକ୍ଷୀ, ମଣିଷ ଅପେକ୍ଷା ତ ସେ ଶାରୀରିକ ଦୃଷ୍ଟିରୁ ନିଶ୍ଚିତ ଅତି ଦୁର୍ବଳ। ହେଲେ ମଣିଷ ଯେଉଁଠି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭୟରେ ଥରହର ହୁଏ, ସେଇଠି କିନ୍ତୁ ଶରୀରରୁ ଦୁର୍ବଳ ଦିଶୁଥିବା ପକ୍ଷୀଟିଏ ପ୍ରକୃତିର ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ସତେ ଯେମିତି ସଦାସର୍ବଦା ପ୍ରସ୍ତୁତ। କେତେ ଝଡ଼ି, ବର୍ଷା, ବାତ୍ୟା, ବନ୍ୟା, ଅସହ୍ୟ ଶୀତ, ପ୍ରଚଣ୍ଡ ରୌଦ୍ର, ସବୁକିଛି ତ ସହିଯାଆନ୍ତି ବିନା ପ୍ରତିବାଦରେ। ଜାଣନ୍ତି ବନ୍ଧୁ, ଏସବୁ ତାଙ୍କ ପାଇଁ ସମ୍ଭବ କାହିଁକି? କାହିଁକିନା ସେମାନେ ପ୍ରକୃତି ସାଥିରେ ଚାଲି ଚାଲି ପ୍ରଚଣ୍ଡ ଆତ୍ମବିଶ୍ୱାସର ଅଧିକାରୀ ହୋଇଥାନ୍ତି। ତଥାପି ତାଙ୍କ ମନ ଓ ଜୀବନ କେତେ ସରଳ, ସ୍ୱଚ୍ଛ ମଧ୍ୟ ତାଙ୍କ ମନ ଅଗଣା, ଲୋଭ କପଟରୁ ଖୁବ୍ ଦୂରରେ ତାଙ୍କ ଦୁନିଆ, ପ୍ରେମର ଭାଷା ବୁଝିପାରୁଥିବା ଜୀବ ସେମାନେ। ମଣିଷ ତାଙ୍କୁ ଅବଶ୍ୟ ପ୍ରେମର ଭାଷାରେ ମୋହିଦେଇ ବନ୍ଧନରେ ବାନ୍ଧିଦେବାକୁ ରଖିପାରେ, ହେଲେ ସେମାନେ ପ୍ରତାରଣା କ'ଣ ଜାଣନ୍ତିନି। ସେଥିପାଇଁ ତ ମଣିଷର ଏହି ମିଛ ମାୟାରୁ ସେମାନେ ସତତ ଦୂରରେ ରହିବାକୁ ଉଚିତ ମଣନ୍ତି। ପ୍ରକୃତି ତାଙ୍କ ପାଇଁ ଯାହା ଖଞ୍ଜି ଦେଇଛି ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚାହାନ୍ତି। ପ୍ରକୃତିକୁ ଲୁଟିବାକୁ ନୁହେଁ, ବରଂ ସେତିକି ହିଁ ସେମାନେ ନିଅନ୍ତି ଯେତିକି ତାଙ୍କର ଆବଶ୍ୟକ। ସବୁ ଋତୁ, ସବୁ ପରିସ୍ଥିତିରେ ପ୍ରକୃତି ସହିତ ନିଜକୁ ଢାଳି ଦିଅନ୍ତି ଏଇ ପ୍ରକୃତି ପ୍ରେମୀ ପକ୍ଷୀ, ପ୍ରକୃତିର ପ୍ରକୃତ ମିତ୍ର। ସେମାନେ ପ୍ରକୃତିର ଯେତିକି ଆତ୍ମୀୟ, ପ୍ରକୃତି ମଧ୍ୟ ତାଙ୍କ ବିନା ସେତିକି ଅସମ୍ପୂର୍ଣ୍ଣ, ଏବଂ ତା'ର ସୌନ୍ଦର୍ଯ୍ୟ ମଧ୍ୟ ଅଧୁରା। ଅପେକ୍ଷା ତ ସେଇ ଦିନକୁ ଯେବେ ପୁଣି ଥରେ ମଣିଷ ମଧ୍ୟ ପ୍ରକୃତିର ଆତ୍ମୀୟ ବୋଲାଇବ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1328 ଅଧ୍ୟାୟ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଭଉଣୀ, ଆମ ଚାରିପଟେ ଅଛନ୍ତି ଅସଂଖ୍ୟ ଯୁବକ ଯୁବତୀ। ସେମାନେ କେବଳ ଚାକିରି ପଛରେ ନ ଧାଇଁ ଦକ୍ଷତା ବିକାଶ ମାଧ୍ୟମରେ ରୋଜଗାର ପାଇବା ସହ ନିଜେ ଉଦ୍ୟୋଗୀଟିଏ ହୋଇପାରିବେ। ସେଥିପାଇଁ ନୂତନ ଜ୍ଞାନକୌଶଳ ଓ ଦକ୍ଷତା ଅର୍ଜନ କରିବା ନିହାତି ଜରୁରୀ, ଯାହାଦ୍ୱାରା କି ସେମାନେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଦେଶର ଉନ୍ନତିରେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ। ତେବେ ଭଉଣୀ, ଆଜି ହେଉଛି ଜୁଲାଇ ମାସ 15 ତାରିଖ। ଆଜି ଦିନଟିକୁ ଯୁବ ଦକ୍ଷତା ଦିବସ ଭାବରେ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ଆଜି ଆମ ସହିତ ଅଛନ୍ତି ITI ଭୁବନେଶ୍ୱରର ସହ ପ୍ରଶିକ୍ଷଣ ଅଧିକାରୀ ବିଜୟ କୁମାର ମଲ୍ଲ। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା, ନମସ୍କାର।
1: ନମସ୍କାର।
0: ଦେଖନ୍ତୁ, ଆଜି ତ ଆମର ପାଳନ କରାଯାଉଛି ଯୁବ ଦକ୍ଷତା ଦିବସ। ଏହି ଦିନ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ, ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ଦେଖନ୍ତୁ, ସ୍କିଲ ଆମ ଭିତରେ ଅଛି, ଖାଲି ସ୍କିଲ କି ଆମେ ଚିହ୍ନିବା, ଅନ୍ୟମାନଙ୍କୁ ଚିହ୍ନିବାର ପ୍ରକାଶ ଅଛି। ଆପଣ ଦେଖିଥିବେ ଏବେ ସବୁ AI ଯୁଗ ହେଲାଣି। ଆମେ ଆଗରୁ ଯେତେବେଳେ ମନ୍ଦିର ତିଆରି ହେଇଥିଲା, ଯେତେବେଳେ ଆମର ପୂର୍ବ 100 ବର୍ଷ 500 ବର୍ଷ 1000 ବର୍ଷ ସେତେବେଳେ ଟେକ୍ନୋଲୋଜି ନଥିଲା, ସେତେବେଳେ ଘୋଡ଼ା ହାତୀକି ଧରିକି ବହୁତ ସମୟ ଲାଗୁଥିଲା। କିନ୍ତୁ ଏବେ ଟେକ୍ନୋଲୋଜି ଆସିବା ଦ୍ୱାରା, ସ୍କିଲ ହେବା ଦ୍ୱାରା, ଆମକୁ ଯେଉଁଟା ବର୍ଷେ ଲାଗୁଥିଲା ତାକୁ ବହୁତ କିଛି ଘଣ୍ଟା ଭିତରେ ମଧ୍ୟ କାମ ସରାଯାଇପାରୁଛି। ଆଉ ଉଦ୍ଦେଶ୍ୟ ସ୍କିଲ ଉଦ୍ଦେଶ୍ୟ ହେଉଛି କେମିତି ଆମକୁ ଆମର ଯେଉଁ ଯୁବପିଢ଼ି ଅଛନ୍ତି ତାଙ୍କୁ ସ୍କିଲ କରିକି ଆମର ବିଶ୍ୱରେ ତାହାଙ୍କୁ କର୍ମ ନିଯୁକ୍ତି ଦେଇପାରିବା।
0: ଆଉ ସେମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ମଧ୍ୟ।
1: ମେରୁଦଣ୍ଡ ଆମେ ଯଦି ଆମ ଯୁବକମାନେ ଆମେ ଚାକିରି ପାଇଯିବେ, ସେମାନେ ଆଉ ଏ କ୍ରାଇମ୍ ବାଟକୁ ପାଦ ଦେବେ ନାହିଁ। ତ ଆଉ ବାହାର କଣ୍ଟ୍ରି ମାନଙ୍କରେ ଏଇ ଯେଉଁ ଟ୍ରେନ୍ ସ୍କିଲ୍ସ ଏମ୍ପ୍ଲୟିର ବହୁତ ଆବଶ୍ୟକତା ଅଛି। ଆମେ ସେମାନେ ଏଇମାନେ ହେଉଛନ୍ତି ର ମେଟେରିଆଲ। ରାଜ୍ୟ ସରକାରଙ୍କର ବହୁତ ସୁବିଧା ଅଛି ଯେ ଓଡ଼ିଶାକୁ ଆଗକୁ ନେବା ପାଇଁ,
0: ଏବଂ ତାଙ୍କ ପାଖରେ ଦକ୍ଷତା ମଧ୍ୟ ରହିଛି, କାମ କରିବାର ଆଗ୍ରହ ମଧ୍ୟ ରହିଛି।
1: ୱାର୍ଲଡ ସ୍କିଲ୍ସ କମ୍ପିଟିସନ କଥା ଦେଖିବା, ଯଦି ଆମ ଓଡ଼ିଶା ଲାଷ୍ଟ 3-4 ଥର ହେଲାଣି ଟପ୍ରେ ରହିଛି।
0: ଏ ବର୍ଷର ଥିମ୍ କ'ଣ ରହିଛି?
1: ଏ ବର୍ଷର ଯୋଉ ଆଜିର ଯୋଉ ସ୍କିମ୍ ୱାର୍ଲଡ ୟୁଥ ସ୍କିଲ୍ର ଯୋଉ ଥିମ୍ ରହିଛି, ସ୍କିଲ୍ ଫର୍ ଏ ସେୟାର ଫ୍ୟୁଚର, ଆଗକୁ ବଢ଼ିବା, ଫ୍ୟୁଚରକୁ ଆମକୁ ଦେଖେଇକି ଆମେ ଯାହା ଦରକାର ସେଇ ହିସାବରେ ଆମେ ଆଗକୁ ବଢ଼ିବା। ଆମେ କେମିତି ବଢ଼ିବା, କ'ଣ ଟେକ୍ନୋଲୋଜି ଆସୁଛି, ମୁଁ ଗୋଟେ ଏକ୍ସାମ୍ପଲ ଦଉଛି। ଆମେ ଦେଖନ୍ତୁ, ଏବେ ଇଭି ଆସିଗଲାଣି ଗାଡି, ଇଭି ଆଉ ସୋଲାର, ସୌରଶକ୍ତି ଯୋଜନାରେ ସରକାର ଘରେ ଘରେ ଲଗେଇବା ପାଇଁ କହୁଛନ୍ତି, ତାପରେ ଇଭି ଗାଡି ଆସିଲା, ତା ପାଇଁ ଆମକୁ କର୍ମ ନିଯୁକ୍ତି ଦରକାର। ଯଦି ଓଡ଼ିଶାର ପିଲା, ସେ ଝିଅ ହେଇଥାନ୍ତୁ ପୁଅ ହେଇଥାନ୍ତୁ, ଟ୍ରେନ୍ ହେଇଥିବେ, ଯେଉଁ ଇଭି ଗାଡି ଆସୁଛି ସେ ଗାଡ଼ିରେ ସେଥିରେ ଟେକ୍ନିସିଆନ ରହିପାରିବେ, ଇଞ୍ଜିନିୟର ରହିପାରିବେ, ସୋଲାର ଯେଉଁ ଘରେ ଲାଗୁଛି ସେଥିରେ ସୋଲାର ଟେକ୍ନିସିଆନ ଭାବରେ କାମ କରିପାରିବେ ଓଡ଼ିଶାରେ। ଆଉ ବାହାରକୁ ଯିବାକୁ ପଡ଼ିବନି, ଆମ ଗୁଜୁରାଟ କି ଦିଲ୍ଲୀ ଗୁଡ଼ଗାଓଁକୁ ଯିବାକୁ ପଡ଼ିବନି। ଏଇଠି ଆମର ବହୁତ କର୍ମ ନିଯୁକ୍ତି ବାହାରୁଛି। ଯେତେବେଳେ ସ୍କିଲ ହେଇଯିବେ, ସେମାନେ ଡିପ୍ଲୋମା ପଢ଼ନ୍ତୁ କିମ୍ବା ୱାର୍ଲଡ ସ୍କିଲରେ ପଢ଼ନ୍ତୁ କିମ୍ବା ବିଭିନ୍ନ ଯେଉଁ ପାର୍ଟନରସିପରେ ପ୍ରାଇଭେଟ ଅର୍ଗାନାଇଜେସନ ଚାଲିଛି ଟ୍ରେନିଂ ସେଣ୍ଟର, ସେଠି ବି ଟ୍ରେନିଂ ନେଇପାରିବେ।
0: ଆଜିର ପ୍ରତିଯୋଗିତାମୂଳକ ଯୁଗରେ କେବଳ ଶିକ୍ଷା ଯଥେଷ୍ଟ ନା, ସ୍କିଲ ମଧ୍ୟ ସମାନ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଆପଣ ଭାବୁଛନ୍ତି?
1: ଏବେ ଯୋଉ ଭୋକେସନାଲ ଆଉ ଟେକ୍ନିକାଲ ଏଜୁକେସନ ବହୁତ ଇମ୍ପୋର୍ଟାଣ୍ଟ ହେଇଯାଇଛି। ବିଭିନ୍ନ ଦେଶ ଭୋକେସନାଲ ବା ଟେକ୍ନିକାଲ ଏଜୁକେସନକୁ ଆମର 5ମ 6ଠ ବେଳକୁ ସେମାନେ ସ୍ପେଶାଲାଇଜେସନ କରିଦେଉଛନ୍ତି। ଆଉ ଆମେ ଯେଉଁଭଳିଆ +2 ପଢ଼ିବା, +3 ପଢ଼ିବା, ତାପରେ ସେକ୍ଟରକୁ ଚେଞ୍ଜ କରିବା, ସର୍ବନିମ୍ନ +2 ପର୍ଯ୍ୟନ୍ତ ରହୁଛି, ସେତେ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁନାହାନ୍ତି। ସେମାନେ 5ମ 6ଠ ବେଳୁ, ଧର ନର୍ସିଂ ପଢ଼ିବାର ଅଛି, ଇଞ୍ଜିନିୟରିଂ ପଢ଼ିବାର ଅଛି, ଡକ୍ଟର ଯିବାର ଅଛି, ଯେଉଁ ସେକ୍ଟର ଯିବାର ଅଛି ସେବେଠୁ ତାଙ୍କର ପଢ଼ିକି ସେମାନେ ଯାଉଛନ୍ତି,
0: ସେମାନେ ସ୍ଥିର କରିଦେଉଛନ୍ତି
1: ଆମର ଏଠି ଧର ଇଞ୍ଜିନିୟରିଂ ପଢ଼ିବ, +2 ପର୍ଯ୍ୟନ୍ତ ପଢ଼ିଲା, ତାପରେ BTech ଆରମ୍ଭ ହବ, ପ୍ରଥମ ବର୍ଷ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଟେକ୍ନିକାଲ ପଢ଼ିବ, ଇଂଲିଶ ପଢ଼ିବ, ସେକେଣ୍ଡ ଇୟର ବେଳକୁ ଯାଇକି ପଢ଼ିବ, ଥାର୍ଡ ଇୟର 2 ବର୍ଷ ପଢ଼ିଥିବ, 4ଥ ଇୟରକୁ ପ୍ରୋଜେକ୍ଟରେ ପ୍ଲେସମେଣ୍ଟରେ ପଳେଇବ, ମାନେ 2 ବର୍ଷରେ ଇଞ୍ଜିନିୟରିଂ କମ୍ପ୍ଲିଟ୍ ହେଇଯାଉଛି। କିନ୍ତୁ ସେମାନେ 6ଠ ଶ୍ରେଣୀରୁ 6th କ୍ଲାସରୁ ସେମାନେ ସ୍ପେଶାଲାଇଜେସନ ଶିଖି ଯାଉଛନ୍ତି ବାହାର ଦେଶମାନଙ୍କରେ। ଏଇଟା ଆମର ଡିଫରେନ୍ସ ରହୁଛି ବାହାର କଣ୍ଟ୍ରି ଆଉ ଆମର।
0: ଯୁବକ ଯୁବତୀମାନେ ନିଜର ଦକ୍ଷତାକୁ ମୂଳରୁ ଚିହ୍ନିବେ କେମିତି?
1: ଦକ୍ଷତା କେତେବେଳେ ନିଜେ ନିଜେ ଚିହ୍ନି ଯାଆନ୍ତି କିମ୍ବା ଅନ୍ୟମାନଙ୍କ ଦ୍ୱାରା ପ୍ରେରଣା ହେଉଛି। ଭଲ ଜଣେ ଗୀତ ବୋଲୁଛି, ଜଣେ ଅନ୍ୟମାନେ ଏନକରେଜ କଲେ, ବାପା ମା କି ନିଜର ସାହି ପଡ଼ିଶା ଯେ ନା ଭଲ ଗୀତ ବୋଲୁଛି ନା ତୁ ଭଲ ଖେଳୁଛୁ ତାହେଲେ ତୁ ପାର୍ଟିସିପେଟ୍ କର,
0: ତା ପାଖରେ ସେଇ ପ୍ରତିଭା ରହିଛି,
1: ପ୍ରତିଭା ରହିଛି, ଆମେ ବି ବେଳେବେଳେ ସେଇ ସ୍କୋପ୍ ପହଞ୍ଚି ପାରୁନାହାନ୍ତି। ଆମେ ବି ଆମ ବିଭାଗର ରାଜ୍ୟ ସରକାର ନିର୍ଦ୍ଦେଶରେ ଆମେ ଘର ଘର ବୁଲିକି ଯେଉଁ ITI ପାଠ ପଢ଼ୁଛନ୍ତି ୱାର୍ଲ୍ଡ ସ୍କିଲ୍ରେ ପାଠ ପଢ଼ିବା ପାଇଁ, ଆମେ ଡିପ୍ଲୋମାରେ ପଢ଼ିବା ପାଇଁ ଆମେ ଡୋର୍ ଟୁ ଡୋର୍ ଯାଇ କ୍ୟାମ୍ପିଂ କରୁଛୁ, ତାଙ୍କୁ ଜଣାଉଛୁ। ଆମର ଆଗେ ଝିଅମାନେ ପଢ଼ୁନଥିଲେ ପାଠ, ITI କ'ଣ ଡିପ୍ଲୋମା କ'ଣ ପଢ଼ିବ, ଆପଣ ଜାଣିଲେ ଏବେ ଆଶ୍ଚର୍ଯ୍ୟ ହେବେ, ଏବେ ଆମର 30-40% ଯେଉଁ ITIରେ ପଢ଼ୁଛନ୍ତି କି ୱାର୍ଲ୍ଡ ସ୍କିଲ୍ରେ ପଢ଼ୁଛନ୍ତି ସେମାନଙ୍କର 30-40% 3-4 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଯେ ମହିଳା ପାଇଁ ଗୋଟେ ସୁଦକ୍ଷା ଯୋଜନା, ଏବେ ସେଥିରେ ସେହି ଅନ୍ତର୍ଭୁକ୍ତରେ ଆମର ପୁରା ଫ୍ରିରେ ସେମାନେ ପଢ଼ିପାରିବେ, ରହିବା ଖାଇବା ପାଖରୁ କୌଣସି ପଇସା ଲାଗୁ ହେବନି। ଏଇଟା ଗୋଟେ ବଡ଼ ରାଜ୍ୟ ସରକାରଙ୍କର ଯୋଜନା ଯାହାଦ୍ୱାରା କି ଝିଅମାନେ ଘରୁ ଗୋଡ଼ କାଢ଼ିକି କେବଳ ପାଠ ପଢ଼ିବେନି ତା ସହିତ ସେମାନେ ନିଜେ ସକ୍ଷମ ହୋଇପାରିବେ।
0: ଏଥିରେ କ'ଣ ସବୁ ଶିକ୍ଷା ଦିଆଯାଉଛି ଏଇ ଯୋଜନାରେ?
1: ଦେଖନ୍ତୁ ସବୁ ଅଛି, ଆପଣ ଫାର୍ଷ୍ଟ ସମୟ ଜାଣୁଥିଲେ ଝିଅମାନେ ଟେଲରିଂ ଶିଖୁଛନ୍ତି ବୋଲି, କିନ୍ତୁ ଝିଅମାନେ ଏବେ ପୁଅମାନଙ୍କ ତଳର କୌଣସି ଗୁଣରେ କମ୍ ନାହିଁ। ଆମର ଝିଅମାନେ ମଧ୍ୟ ଓଡ଼ିଶାରୁ ଗଳିରୁ ଯେଉଁ ସାହିରୁ ବହୁତ ଆଗକୁ ବଢ଼ିଛନ୍ତି। ଆମର ଜଣେ ଝିଅ ମୁନିଟିକା, ସିଏ ଲୋକ ପାଇଲଟ୍ ଅଛି, ଇସ୍ରୋରେ ଚାକିରି କରୁଛନ୍ତି। ଏମିତି ବହୁତ ଏକ୍ସାମ୍ପଲ୍ ଅଛି ଯେଉଁମାନେ ଝିଅମାନେ ପଢ଼ିକି ସେମାନେ ଚାକିରି କରୁଛନ୍ତି।
0: ଟିକକ ଆଗରୁ ଆଲୋଚନା କରୁଥିଲେ ଯେ ସରକାରୀ ଯୋଜନା, ଆଉ କ'ଣ ସବୁ ଯୋଜନା ରହିଛି ଝିଅମାନଙ୍କ ପାଇଁ?
1: ଝିଅମାନଙ୍କ ପାଇଁ ତ ଏଇ ସୁଦକ୍ଷା ଯୋଜନା ସବୁଠୁ ବଡ଼ ଯୋଜନା, ସେଇଥିରେ ସେମାନଙ୍କୁ ଟଙ୍କାଟେ ଦେବାକୁ ପଡ଼ିବନି। ସେମାନେ ସେଥିରେ କମ୍ପ୍ୟୁଟର ଶିକ୍ଷା କରିପାରିବେ, ଫିଟର, ଇଲେକ୍ଟ୍ରିସିଆନ, ଓଲ୍ଡର, ତାପରେ AI, ସୋଲାର ଟେକ୍ନିସିଆନ, ଏମିତି ବହୁତ ସବୁଥିରେ ପାର୍ଟିସିପେଟ୍ କରିପାରିବେ ଏବଂ କରୁଛନ୍ତି ମଧ୍ୟ। ତା ସହିତ ଆମର ଝିଅମାନଙ୍କ ପାଇଁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରଠାରେ ଅଛି, ମଞ୍ଚେଶ୍ୱରରେ, ସେଠି ମଧ୍ୟ ସେମାନେ ଆଡ଼ମିସନ୍ ନେଇପାରିବେ। ସେଥିରେ ବି ଜେନେରାଲ ପିଲା ଛାଡ଼ିଦେଲା ପରେ ଅନ୍ୟ ସବୁ କାଟାଗୋରୀ ଫ୍ରି, SC ST OBC ମାଇନୋରିଟି ସେମାନଙ୍କୁ ପୁରା ଫ୍ରିରେ ଟ୍ରେନିଂ ଦିଆହେଉଛି, ରହିବା ଖାଇବା ସବୁକିଛି ଫ୍ରିରେ ଦିଆଯାଉଛି। ସେଥିରେ ଆମର ଟେକ୍ନିକାଲରେ ମେକାଟ୍ରୋନିକ୍ସ ଅଛି, ପ୍ରିସିସନ୍ ଇଞ୍ଜିନିୟରିଂ ଅଛି, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଅଛି, ଭର୍ଟିକାଲ ଟ୍ରାନ୍ସପୋର୍ଟ ଅଛି, ଏୟାର କଣ୍ଡିସନିଂ ଆଣ୍ଡ ରିଫ୍ରିଜରେସନ୍ ଅଛି, ମେକାନିକାଲ ଇଲେକ୍ଟ୍ରିକାଲ ସର୍ଭିସ୍ ଅଛି। ଏଇଟା ଟେକ୍ନିକାଲ ଯେଉଁମାନେ ITI ଡିପ୍ଲୋମା କିମ୍ବା BTECH ପଢ଼ିଲା ପରେ ସେମାନେ ଆଡ଼ମିସନ୍ ନେଇପାରିବେ। ନନ୍ ଟେକ୍ନିକାଲ ଅଛି, ବିୟୁଟି ୱେଲନେସ୍, ଯେଉଁଟା ଏବେ ଜାଣିଥିବେ ବିୟୁଟି ୱେଲନେସ୍ ଗୋଟେ ଭଲ ସ୍କିମ୍, ଯେଉଁଟା ଆମର ସମସ୍ତେ ଚାହାନ୍ତି ଆମ କେମିତି ବଡିଟା ରିଫ୍ରେଶ୍ ରହିବ, ବିୟୁଟି ପାର୍ଲର ଗାଁମାନଙ୍କରେ କହୁଛନ୍ତି ସେଇଟା ବିୟୁଟି ୱେଲନେସ୍, ସେଇଟା ବର୍ଷିକିଆ କୋର୍ସ ପୁରା। ତାପରେ ଲଜିଷ୍ଟିକ୍ ଆଣ୍ଡ ଚେନ୍ ସପ୍ଲାଏ, ସେଟା ବି ଅଛି, ହସ୍ପିଟାଲିଟି ଆଣ୍ଡ ହୋଟେଲର ଅପରେସନ୍ ଅଛି, ଏଇଟା ନନ୍ ଟେକ୍ନିକାଲ, ମାନେ +2 ପାସ୍ କରିଥିଲେ ସେମାନେ ଆଡ଼ମିସନ୍ କରିପାରିବେ। ତାଙ୍କ ପାଇଁ ହଷ୍ଟେଲ, ବସ୍ର ସୁବିଧା, ୟୁନିଫର୍ମ, ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି।
0: ଏଇ ଯେଉଁ ସବୁଥିରେ ସେମାନେ ଆଡ଼ମିସନ୍ ନେବେ, କେବଳ +2 ନା ସେମାନେ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଆଡ଼ମିସନ୍ ନେଇପାରିବେ?
1: ନାଇଁ, ୱାର୍ଲ୍ଡ ସ୍କିଲ୍ ପାଇଁ ଟେକ୍ନିକାଲ ହେଉଛି ITI ଡିପ୍ଲୋମା ଡିଗ୍ରୀ କରିଥିବା ଦରକାର, ନନ୍ ଟେକ୍ନିକାଲ ହେଉଛି ଯେଉଁ ବିୟୁଟି ୱେଲନେସ୍, ଏଗୁଡ଼ିକ ଏମାନଙ୍କ ପାଇଁ +2, କିନ୍ତୁ ITI ମାନଙ୍କର ପାଇଁ ସେମାନେ 8th ପାସ୍ କରିଥିବା ଦରକାର, କିଛି

0: ସ୍ପେଶାଲରେ ଆଉ ସର୍ବନିମ୍ନ 10th ପାସ୍ କରିଥିଲେ ଦରକାର ଆଇଟିଆଇ ମାନଙ୍କର, ଆଉ ଯେଉଁମାନେ ଡିପ୍ଲୋମା ଯେଉଁମାନେ କରିବେ ସେମାନେ 10th ପାସ୍ କରିଥିବା ଦରକାର। ତା ଗ୍ରାଜୁଏସନ୍ ହେଲେ ହେବ, ପ୍ଲସ୍ ଟୁ ହେଇଥିଲେ ହେବ, ପିଜି ହେଇଥିଲେ ବି ହେବ। କିନ୍ତୁ ଅଲଗା ଆମର ଯେଉଁ DDIC ଅଛି, ଯେଉଁ ବିଭିନ୍ନ ପ୍ରାଇଭେଟ୍ ପାର୍ଟନରସିପ୍ରେ, ସେମାନଙ୍କର 5th ପ୍ଲସ୍ 8th ପ୍ଲସ୍ କରିଥିଲେ ବି ଚଳିବ।
1: ଆଜ୍ଞା, ସେମାନେ କେମିତି ଏଠି ଆବେଦନ କରିବେ?
0: ସେଇଟା ଆମର ଦେଖନ୍ତୁ ITI ମାନଙ୍କ ପାଇଁ ସାନ୍ସରେ ଆଡମିସନ୍ କରିବେ, DTET ଓଡ଼ିଶାର ୱେବସାଇଟ୍ ଯାଇ କରିପାରିବେ, ନହେଲେ ଆମର ଯେଉଁ ନିକଟସ୍ଥ ଯେଉଁ ITI ଅଛି, ସ୍କିଲ୍ ସେଣ୍ଟର ଅଛି, ସେଠି ଗଲେ ସେମାନେ ଆମର ଯେଉଁ ଷ୍ଟାଫ୍ ଅଛନ୍ତି ସେମାନେ ତାଙ୍କୁ ଆପ୍ଲାଇ କରିଦେବେ। ତା ସହିତ ୱାର୍ଲ୍ଡ ସ୍କିଲ୍ ଯେଉଁଟା ଅଛି ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ, ସେଟା ୱେବସାଇଟ୍ ଗଲେ ନହେଲେ ଡାଇରେକ୍ଟ ଯଦି ଆପଣ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପହଞ୍ଚିଲେ ସେଠି ବି ରେଜିଷ୍ଟ୍ରେସନ ହେଇପାରିବ। ଏବେ ପ୍ରୋସେସ୍ ବି ସବୁ ଚାଲିଛି ସ୍ପଟ୍ ଆଡମିସନ୍ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର, ତା ସହିତ ITI ମାନଙ୍କର ଡିପ୍ଲୋମାନଙ୍କର ନିକଟତଃ ସେଣ୍ଟରକୁ ପହଞ୍ଚିଗଲେ ସେଠି ଆପଣ ସହଯୋଗ ପାଇପାରିବେ।
1: ଏଇସବୁ ଟ୍ରେନିଂ ସେମାନେ ପାସ୍ କରିସାରିଲା ପରେ ତାଙ୍କୁ ନିଯୁକ୍ତିର କେମିତି ସୁଯୋଗ ମିଳେ?
0: ଦେଖନ୍ତୁ, କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ, ତା ସହିତ ଆମ ଭାରତ ବାହାରେ ଦୁବାଇ ଆଉ ସିଙ୍ଗାପୁର ଭଳିଆ ଦେଶମାନଙ୍କରେ ମଧ୍ୟ ସେମାନେ ଚାକିରି କରୁଛନ୍ତି। ସରକାରୀ ହେଲେ ଯେଉଁ ପବ୍ଲିକ୍ ସେକ୍ଟର ନାଲକୋ, NTPC, ରେଲୱେରେ, ଏମାନେ ସବୁ ବହୁତ ସଂଖ୍ୟାରେ, ଇସ୍ରୋ ଭାବା ଟ୍ରେନିଂ ସେଣ୍ଟର, ଏମିତି ବହୁତ ସଂଖ୍ୟାରେ ପିଲା ଚାକିରି କରୁଛନ୍ତି। ବାଙ୍ଗାଲୋର ପୁନେରେ ବହୁତ ବହୁତ କମ୍ପାନୀ ଏକାଥରେ 200-300 ପିଲାଙ୍କୁ କମ୍ପାନୀକି ହାୟର କରୁଛନ୍ତି। ଆମ ପାଖରେ ଆଭେଲେବୁଲ୍ ନାହାନ୍ତି ପିଲା ତାଙ୍କୁ ଦେବା ପାଇଁ। ସବୁ ଯେତେ ଜଣ ଚାକିରି କରୁଛନ୍ତି, ମାନେ ପାଠ ପଢ଼ୁଛନ୍ତି, ସେମାନେ ଚାକିରି ପାଇ କରିଯାଉଛନ୍ତି।
1: ଏ ଯେଉଁ ITI ଟ୍ରେନିଂ ପିଲାମାନେ ନେଉଛନ୍ତି, ପୁଅମାନଙ୍କ ଅପେକ୍ଷା ଝିଅମାନେ ଏଥିରେ ଆଗ୍ରହୀ ହେଉଛନ୍ତି କି?
0: ନାଇଁ, ଆଗରୁ ଝିଅମାନେ ଆଗ୍ରହୀ ହେଉନଥିଲା ସମସ୍ତେ, ଯେଉଁଭଳି ଆଗରୁ ଝିଅମାନେ ପାଠ ପଢ଼ିବା ପାଇଁ ବି ମଧ୍ୟ ଆମ ସ୍କୋପ୍ ନଥିଲା। ଫାଷ୍ଟ ଯେତେବେଳେ ସଭ୍ୟତା ଆଗକୁ ବଢ଼ୁଥିଲା, ଝିଅମାନେ କ'ଣ ପାଠ ପଢ଼ିବେ, ଧୀରେ ଧୀରେ ଝିଅମାନେ ପାଠ ପଢ଼ିଲେ, ଚାକିରି କଲେ, ସେଭଳିଆ ଟେକ୍ନିକାଲରେ ବି ଝିଅମାନେ କମ୍ ସଂଖ୍ୟା ଥିଲା। ଏବେ ଧୀରେ ଧୀରେ ଧୀରେ 40% ପର୍ଯ୍ୟନ୍ତ, ମାନେ 100-45 ଜଣ ଭଳିଆ ଝିଅ ଆସିକି ପାଠ ପଢ଼ୁଛନ୍ତି ଏଇ ଟେକ୍ନିକାଲ ଏଜୁକେସନରେ।
1: ତେବେ ଏଇ ଯେଉଁ AI ଯୁଗରେ କୋଉ ସ୍କିଲ୍ ଗୁଡ଼ିକ ଅଧିକ ଜରୁରୀ ବୋଲି ଆପଣ ମନେ କରୁଛନ୍ତି?
0: AI ଆଗରୁ ଥିଲା, ଯେତେବେଳେ ସ୍ୱାଧୀନତା ପରେ ପରେ ଥିଲା। ଏବେ ଯେଉଁ ଇଣ୍ଟରନେଟ୍ ଯୁଗରେ AI କି ଆମେ ମୋବାଇଲ୍ ସହିତ ଯୋଡ଼ିକି AI ଚୁଟକିରି ଆମ ପାଖରେ ପହଞ୍ଚି ପାରିଲା, ସେଇଟା ଭାବିଲେ AI ଏବେଠୁ ଆସିଛି। AI ଆଗରୁ ଥିଲା, ଏବେ ଖାଲି ଅପଗ୍ରେଡ୍ ହେଇକି ଆମେ ସମସ୍ତେ AI କି ୟୁଜ୍ କରିପାରୁଛେ ମୋବାଇଲ୍ରେ। ଯେଉଁ ବିଭିନ୍ନ କମ୍ପାନୀ AI ଫ୍ରି କରିଦେଲା, ସେତେବେଳେ ଆମେ ୟୁଜ୍ କଲେ ବୋଲି ଭାବିଲେ AI ଆସିଗଲା। AI ଅଛି, AI ଆମକୁ କାମ, ଯେଉଁଭଳି ଆଗରୁ କମ୍ପ୍ୟୁଟର ସହଯୋଗ କରୁଥିଲା, ଆମର 10-20 ଜଣ କାଲକୁଲେସନ୍ କରି ହିସାବ ନିସାବ କରୁଥିଲେ, ଏବେ କମ୍ପ୍ୟୁଟର ଏକ୍ସେଲରେ ଏକାଥରେ କାମ ସୁବିଧା ହେଇଗଲା। AI ଚାକିରି ହେବ ନାହିଁ, କିନ୍ତୁ AI ଆମକୁ କାମକୁ ଚୁଟକିରେ କରିଦେବ। ଆଉ AI ଯୁଗରେ IT ସଫ୍ଟୱେୟାର, ଇନଫର୍ମେସନ୍ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ସେବା ଯେଉଁଟା ହେଲ୍ଥ କେୟାର, ତାପରେ ରିନ୍ୟୁଏବଲ୍ ଏନର୍ଜି, ସୋଲାର ସେକ୍ଟର, ଇ କମର୍ସ, ଲଜିଷ୍ଟିକ, ଏସବୁ କ୍ଷେତ୍ରରେ AIରେ ବହୁତ ଆଗକୁ ଯିବ। ଏହି ସେକ୍ଟର କେବେ ବନ୍ଦ ହେବନି। ଦେଖନ୍ତୁ, ଆମର ର ମେଟେରିଆଲ ଯେତି ଲୁହା, ନିକେଲ, କ୍ରୋମିୟମ ଏଗୁଡ଼ା ସରିଯିବ, ସେ ପ୍ଲାଣ୍ଟ ଗୁଡ଼ା ବନ୍ଦ ହେଇଯାଇପାରେ, କାରଣ ସେଟା ତ ଅସରେଣ୍ଟ ନୁହଁ ନା, ସରିଯିବ କେବେ ସରିଲେ। କିନ୍ତୁ ଏଇସବୁ ଯେଉଁଟା ରିନ୍ୟୁଏବଲ୍, ସେ କେବେ ସରିବନି। ଏ ସର୍ଭିସ ସେକ୍ଟର, ବିୟୁଟି ୱେଲନେସ୍, ମେଡ଼ିକାଲ ୱେଲଫେୟାର, ଆମେ ତ ପଇସା ଥିଲେ କି ନଥିଲେ ବି ଆମେ ତ ଟ୍ରିଟମେଣ୍ଟ ହେବା। ଏବେ ବିୟୁଟି ୱେଲନେସ୍ ପାଇଁ ସମସ୍ତେ ସଚେତନ ହେଉଛନ୍ତି, ସେଥିରେ ତ ଇନଭେଷ୍ଟମେଣ୍ଟ କରିବେ ଯାହା ହେଲେ। ଏଇ ସେକ୍ଟର ଗୁଡ଼ା ଆଗକୁ ବଢ଼ିବ, ସେଥିରେ ଚାକିରି ତାଠୁ ବହୁତ। ତା ସହିତ ମାନୁଫ୍ୟାକ୍ଚରିଂ ସେକ୍ଟର, ଆମର ଯେଉଁ ପ୍ରୋସେସିଂ, ଫୁଡ଼ ପ୍ରୋସେସିଂ ଯେତେ ସବୁ ହେଉଛି, ଆମ ପାଖରେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ସପୁରୀ ମିଳୁଛି, ସପୁରୀ ଆମର ଆମ୍ବ ବି, ଆମର ଢେଙ୍କାନାଳରୁ ଆମର ବିଦେଶରୁ ସପ୍ଲାଏ ହେଉଛି, ଆତ, ମକା, ଏଗୁଡ଼ା ବହୁତ ସେକ୍ଟର ଅଛି, ମାନେ ସେଇଥିରେ ଆମର ପ୍ରୋସେସିଂ ପ୍ଲାଣ୍ଟ ବହୁତ ହେଉଛି, ସେଇଥିରେ କର୍ମ ନିଯୁକ୍ତି ବହୁତ ସଂଖ୍ୟାରେ ଆଗକୁ ଦରକାର ହେବ।
1: ଆଜ୍ଞା, ତେବେ ଏ ଯେଉଁ ଛାତ୍ରଛାତ୍ରୀମାନେ ଯେଉଁ ଟ୍ରେନିଂ ସବୁ ନେଉଛନ୍ତି ବା 10ମ କିମ୍ବା 12ମ ପରେ ସେମାନେ କୋଉ ସବୁ ସ୍କିଲ କୋର୍ସକୁ ସେମାନେ ବାଛିବା ଉଚିତ, ବିଶେଷ କରି ମହିଳାମାନେ?
0: ଦେଖନ୍ତୁ, ଏବେ ଆଉ ମହିଳା ପୁରୁଷ କିଛି ନାହିଁ, ସମସ୍ତେ ସବୁ କ୍ଷେତ୍ରକୁ ଯାଉଛନ୍ତି। ଟ୍ରେନର ଲୋକ ପାଇଲଟ ଯିଏ, ଟ୍ରେନ ଡ୍ରାଇଭର ଯିଏ, ମହିଳା ଯଦି ଚଲେଇଛନ୍ତି ତାଠୁ ଆଉ କ'ଣ କଷ୍ଟ? ଆମର ଇସ୍ରୋକୁ ରେ ଚାକିରି କରୁଛନ୍ତି, ମହାକାଶକୁ ଯାଉଛନ୍ତି, ତାହେଲେ ଆଉ କିଛି ସେକ୍ଟର ନାହିଁ। ଏବେ ସବୁ ସେକ୍ଟରରେ ମହିଳାମାନେ ଆଗରେ ରହୁଛନ୍ତି, ପ୍ରିଣ୍ଟ ମିଡ଼ିଆ ହୋଇଥାନ୍ତୁ, କୌଣସି ଇଣ୍ଡଷ୍ଟ୍ରି ହୋଇଥାନ୍ତୁ, ମହିଳାମାନେ ସବୁବେଳେ ଆଗକୁ ଅଛନ୍ତି। ଆଉ ଆବଶ୍ୟକତା ପଡ଼ୁନାହିଁ ଯେ ମହିଳାମାନଙ୍କୁ ଆଗକୁ ନେବା, ସେ ନିଜେ ନିଜେ ଆଗରେ ହିଁ ଅଛନ୍ତି। ଆଉ ଏଇ ସେକ୍ଟରରେ ଟିକେ

0: ସ୍କିଲ ସେକ୍ଟର କମ୍ ଥିଲା, ଏବେ ଧୀରେ ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି।
1: ଯେଉଁମାନେ କୌଣସି ଗୋଟିଏ ଉଦ୍ୟୋଗ କରିବାକୁ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାଙ୍କୁ ସରକାରୀ ସହାୟତା ସେମାନେ କେମିତି ପାଇପାରିବେ?
0: ITI ପଢ଼ିଲା ପରେ କିମ୍ବା ୱାର୍ଲ୍ଡ ସ୍କିଲ୍ ପଢ଼ିଲା ପରେ ଯେଉଁମାନେ ତ ନିଯୁକ୍ତି ପାଉଛନ୍ତି ବିଭିନ୍ନ କମ୍ପାନୀରେ କିମ୍ବା ପବ୍ଲିକ୍ ସେକ୍ଟରରେ, ସେମାନେ ପଳାଇଯାଉଛନ୍ତି। ଯେଉଁମାନେ ଗୋଟେ ସେଣ୍ଟର କରିବା ପାଇଁ ଚାହୁଁଛନ୍ତି ବିଜନେସ୍ ପାଇଁ, ଧର ବିୟୁଟି ୱେଲନେସ୍ କଲେ, ଗୋଟେ ବିୟୁଟି ପାର୍ଲର ଯେଉଁଟା କହୁଛନ୍ତି, ବିୟୁଟି ୱେଲନେସ୍ ସେଣ୍ଟର ଆପଣ କରିବା ପାଇଁ ଚାହୁଁଛନ୍ତି, ସେଥିରେ ନାନୋ ଇନକମ୍ ହିସାବରେ ଲକ୍ଷେ ଟଙ୍କା ରାଜ୍ୟ ସରକାର ତରଫରୁ ଯୋଗାଇ ଦିଆହେଉଛି। ସେ ITIରେ ପଢ଼ିକି ଧର ଟେଲରିଂ ସେଣ୍ଟର ଗୋଟେ କରିବାକୁ ଚାହୁଁଛି, ୱେଲ୍ଡିଂ ଷ୍ଟେସନ୍ କରିବାକୁ ଚାହୁଁଛି, ଗାଡ଼ିର ରିଚାର୍ଜ ଷ୍ଟେସନ୍ କରିବା ପାଇଁ ଚାହୁଁଛି, ତାହାକୁ ରାଜ୍ୟ ସରକାର 1 ଲକ୍ଷ ଟଙ୍କା ଦିଆହେଉଛି। ତାପରେ MSME ସେକ୍ଟର ସର୍ଭିସ୍ ଆଉ ପ୍ରଡକ୍ସନ୍ ପାଇଁ 25 ଲକ୍ଷରୁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେଟା ମିଳୁଛି। ତାପରେ ମହିଳାମାନେ ପାଇଁ ଅଧିକା ସବସିଡ଼ି ବି ଅଛି। ଆପଣ ନିକଟସ୍ଥ ଇଣ୍ଡଷ୍ଟ୍ରିଆଲ ଯେଉଁ ସେଣ୍ଟର ଅଛି MSMEର, ସେଠି ଯୋଗାଯୋଗ କଲେ ଆପଣ ସେଠି ଜାଣିପାରିବେ ବିସ୍ତୃତ ବିବରଣୀ ପାଇଁ।
1: ମାନେ ଲୋନ୍ ଆକାରରେ ସେମାନେ ନେଇପାରିବେ?
0: ଲୋନ୍ ଆକାରରେ।
1: ଏଇ ଯେଉଁ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ପ୍ରକାଶ କରିବା ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଉଛି?
0: ମୁଁ ପ୍ରଥମ ରୂପେ କହିଛି, ମହିଳାମାନଙ୍କ ପାଇଁ ଆମେ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରୁଛୁ, ସୋସିଆଲ ମିଡ଼ିଆରେ ଛାଡ଼ୁଛୁ, ବହୁତ ପ୍ରୟାସ କରୁଛନ୍ତି କେମିତି ୱାର୍ଲ୍ଡ ସେଣ୍ଟର ଭଳିଆ ମାନେ ଆଡ଼ଭାନ୍ସ ସେଣ୍ଟର, ଯେଉଁଟା ଆମର ଇଣ୍ଡଷ୍ଟ୍ରି 4.0, ଗୋଟେ ଗୋଟେ ମେସିନ୍ର ଦାମ 5 କୋଟି ଟଙ୍କା, ସେଇଟା ସବୁ ସେଣ୍ଟରମାନଙ୍କୁ ଦିଆହେଉଛି। ଏବେ ରାଜ୍ୟ ସରକାର ଉତ୍କୃଷ୍ଟ ITI ଅଲଗା ସେଣ୍ଟର କରାହେଉଛି, ଅପଗ୍ରେଡ୍ ITI କରାହେଉଛି, ସୋଦ୍ୱାରା କି ଯୁବକ ଯୁବକୀମାନେ ଆଡ଼ଭାନ୍ସ ମେସିନାରୀରେ କେମିତି ଟ୍ରେନିଂ ନେବେ, ଯେଉଁ କମ୍ପାନୀରେ ଯାହା ଅଛି ଯେଉଁ ଆଡ଼ଭାନ୍ସ ଟ୍ରେନିଂ ମାନେ ଇକ୍ୟୁପମେଣ୍ଟ ଅଛି, ତାହାକୁ କେମିତି ଏଇଠି ବସିକି ଶିଖିବେ, ସେଇ ହିସାବରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ପଇସା ଏବଂ ଇକ୍ୟୁପମେଣ୍ଟ ଯୋଗାଇ ଦେଉଛନ୍ତି।
1: ତେବେ ଭବିଷ୍ୟତରେ କେଉଁ କ୍ଷେତ୍ରରେ ସବୁଠାରୁ ଅଧିକ ଚାକିରିର ସୁଯୋଗ ରହିଛି ବୋଲି ଭାବୁଛନ୍ତି?
0: ଏବେ AI ଯୁଗରେ ଇନଫର୍ମେସନ୍ ଟେକ୍ନୋଲୋଜି, ରିନ୍ୟୁଏବଲ୍ ଏନର୍ଜି ସେକ୍ଟର, ଇ କମର୍ସ, ଯେଉଁଟା ବି ମାନେ ଇ କମର୍ସର ଯେଉଁ ବିଭିନ୍ନ ପ୍ଲାଟଫର୍ମ ଅଛି, ସେଥିରେ ଘରେ ରହିକି ବି ମାନେ ଘରେ ଆମେ ଜିନିଷ ମଗାଇ ପାରିବା। ଏବେ ଆଗରୁ ମାର୍କେଟରେ ଯିବାକୁ ପଡ଼ୁଥିଲା, ଏବେ ଆପଣ ଯଦି ଘରେ ପ୍ରଡକ୍ସନ୍ କରୁଛନ୍ତି ତାହାକୁ ଇ କମର୍ସ ସାଇଟ୍ରେ ଆପଣ ପକାଇଦେଲେ, ଆପଣ ଆସିକି ଲୋକ ଏଇଠୁ ନେଇଯିବେ, ଆପଣ ତାଙ୍କ ପାଖକୁ ଯିବାନି, କଷ୍ଟମର୍ ଘରଠୁ ଆସିକି ନେଇଯିବେ, ସେଥିପାଇଁ ସେ ଚେନ୍ଟା। ଆଉ ହେଲ୍ଥ କେୟାର ଆଉ ସୋଲାର, ଏମିତି ବହୁତ ସେକ୍ଟର ଅଛି, ଫୁଡ଼ ପ୍ରଡକ୍ସନ୍, ଏମିତି ବହୁତ ସେକ୍ଟର ଅଛି ଯେଉଁଥିରେ ଆଗକୁ ବହୁତ କର୍ମ ନିଯୁକ୍ତ ଅଛି। ଆଉ AI ଯୁଗରେ ସବୁ କିଛି ଆପଣଙ୍କୁ ଜାଣିପାରିବେ କେମିତି କ'ଣ ପ୍ରୋସେସିଂ କ'ଣ ହେଉଛି, AI ଦେଲେ ଆପଣ ସବୁ ପ୍ରକାର ବତେଇ ଦେବ ଯେ କେମିତି କ'ଣ କରିବାର ଅଛି, କ'ଣ କରିବାର ଅଛି, ସେ ସବୁ ଆଉ ବାହାରକୁ ଯାଇକି ଶିଖିବାକୁ ନାହିଁ। ଆପଣ ମୋବାଇଲରେ ଚା ବନେଇବାର ଅଛି, ସେ ଡିଟେଲ୍ସ କହିଦେବ, କ୍ଷୀର ଆଣିବ, ଚିନି ଆଣିବ, କ'ଣ କରିବ, ଏବେ ସବୁ ସୁବିଧା ଘର ପାଖରେ ଆପଣ ମୋବାଇଲରେ ଆଭେଲେବୁଲ୍ ହେଇଯାଉଛି। AI ଆମକୁ ଟେକ୍ନୋଲୋଜି କି ପୁରା ମୋବାଇଲ ଥ୍ରୋରେ ଆମକୁ ପୁରା ପ୍ରୋସେସ୍ କରିକି ଦେଇଦେଉଛି,
1: ଅତି ସହଜ କରିଦେଇଛି,
0: ପୁରା ସହଜ କରିଦେଇଛି। ମାନେ ଏମିତି ଯେ ଆମେ ଯଦି ଚିକେନ୍ ରାନ୍ଧିବାକୁ ଜାଣିନେ କି ଗାଡ଼ି ଚଲେଇବାଟା ଆମେ ଜାଣିପାରୁନାହିଁ, ତ କେଉଁଠି କ'ଣ ହେବ, ମଡ଼େଲ ନମ୍ବର ହେଲେ ସେ ଦେଖାଇଦେବ, ଭଲ ଭଲ କେଉଁଠୁ ଅଛି ସେ ବାଛିକି ଆମକୁ ଦେଇଦେବ, ଯେ ଏଇଥିରେ ଆପଣ ଦେଖିକି ଏଇ ପ୍ରୋସେସ୍ ଆପଣଙ୍କୁ କହିବ, ଯେ ଆପଣ କଥାବାର୍ତ୍ତା ହେବେ, ମୁଁ ତ ଷ୍ଟାର୍ଟ ମାଇଲ୍ ହେଉନି, ତ ସେ ବି କହିବ ଆପଣ ଚେକିଂ କରନ୍ତୁ କି ଅନ୍ ଅଛି ନା ନାହିଁ, ଏମିତି ଆମକୁ ଗାଇଡ୍ କରୁଛି AI।
1: ଆଜ୍ଞା, ତେବେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମରୁ ଯୁବକମାନେ କିପରି ଲାଭ ପାଇପାରୁଛନ୍ତି?
0: ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଯେଉଁ ଅଛି, ସେଥିରେ ଖାଲି ଘରୁ ଗୋଡ଼ କାଢ଼ିକି ଆସିବାକୁ ପଡ଼ିବ, ତାପରେ ଆମେ ସବୁ କଥା ଆମ ବିଭାଗ ଯେଉଁ ସ୍କିଲ୍ ଡେଭଲପମେଣ୍ଟ ଅଛି ବିଭାଗ, ସେ ସମସ୍ତଙ୍କର ଯତ୍ନ ନେବ, ତାଙ୍କ ରହିବା ଖାଇବା ପଡ଼ିବ, ତା ସହିତ କେମିତି କମ୍ପାନୀରେ ଚାକିରି କରିବେ, ଚାକିରି କଲା ପର୍ଯ୍ୟନ୍ତ ବି ମହିଳାମାନେ ଚାକିରି ତାଙ୍କୁ ବି ଫି ଦିଆହେଉଛି, ଆପ୍ରେଣ୍ଟିସିପ୍ କଲେ ଯେଉଁ ବର୍ଷେ କରିବେ ତାର ଦରମା ଦିଆହେଉଛି, ଯେଉଁ କମ୍ପାନୀରେ ସେଣ୍ଟ୍ରାଲ ପ୍ଲେସମେଣ୍ଟ ହିସାବରେ ରାଜ୍ୟ ସରକାର ଯେଉଁ ଆମର ଅଛି ସେଣ୍ଟ୍ରାଲ ପ୍ଲେସମେଣ୍ଟ ହିସାବରେ ବିଭିନ୍ନ କମ୍ପାନୀ ଡକା ହେଇକି ଇଣ୍ଟରଭ୍ୟୁ କରିକି ଚାକିରି ଯୋଗାଇ ଦିଆଯାଉ।
1: ଏ ଯେଉଁ ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ କ'ଣ ସବୁ ବିଶେଷ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି?
0: 10th ପରେ ବିଭିନ୍ନ ପାରମ୍ପରିକ ଯେଉଁ ସବଜେକ୍ଟ ପଢ଼ିକି ବେକାର ହେଇଯାଉଛନ୍ତି, ସେଥିପାଇଁ ସେମାନେ ଏଇ ସ୍କିଲ ସେକ୍ଟରରେ ପାଠ ପଢ଼ନ୍ତୁ, ପାଠ ପଢ଼ିଲା ପରେ ଯେକୌଣସି ତାଙ୍କର ଚଏସ୍ ହିସାବରେ ତାପରେ ନିକଟ ଯେଉଁ କଳକାରଖାନା ଅଛନ୍ତି ସେଥିରେ ନିଯୁକ୍ତି ପାଇପାରିବେ। ଓଡ଼ିଶାରେ ବିଭିନ୍ନ ଏବେ ମେକ୍ ଇନ୍ ଓଡ଼ିଶା ହେଇଥିଲା ଯେଉଁ, ତା ଦେହରେ ବହୁତ କମ୍ପାନୀ AME କରୁଛନ୍ତି, ଏବେ ମଧ୍ୟ AME ହେଉଛି, ଏବେ ନିକଟରେ ରାଜ୍ୟ ସରକାରଙ୍କର ବହୁତ ବଡ଼ ବଡ଼ ଯୋଜନା, ବହୁତ କମ୍ପାନୀ ଆସିକି AME କରୁଛନ୍ତି, ପୁଞ୍ଜିନିବେଶ ହେଉଛି, ଯେଉଁ କଳକାରଖାନା ହେବ ସେ ହିସାବରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଏଇ ପ୍ରୋଗ୍ରାମ ଯେଉଁ କରିଛନ୍ତି ଏଥିରେ ନିହାତି ଓଡ଼ିଶାର ଯୁବକ ଯୁବୀମାନେ ଯେଉଁମାନେ ଶୁଣୁଥିବେ ଆମର ଶ୍ରୋତାମାନେ ଉପକାର

0: ସେଠି ଟ୍ରେନିଂ ନେଇକି ଆମେରିକା, ଦୁବାଇ, ସିଙ୍ଗାପୁର ଯେତେ ସବୁ ଇଣ୍ଡଷ୍ଟ୍ରି ଅଛି ମାନେ ଯେଉଁ ବଡ଼ ବଡ଼ ଇଏରେ ସେଥିରେ ନିଯୁକ୍ତି ପାଇପାରୁଛନ୍ତି। ସେଟା ଆମର ୱାର୍ଲ୍ଡ କ୍ଲାସ୍ ସେଣ୍ଟର ଗୋଟେ। ସେଇ ହିସାବରେ ଆମେ ଖାଲି 10ମ ପରେ ବର୍ଷେ କିମ୍ବା 2 ବର୍ଷ ନିଅନ୍ତୁ, ତାପରେ ଆମ ବିଭାଗ ସେ ବାବଦରେ କେମିତି ନିଯୁକ୍ତି ପାଇବେ ତାଙ୍କର ଯତ୍ନ ନେବେ। ଥରେ ବର୍ଷେ ଆସିକି ରହିକି ପାଠ ପଢ଼ିପାରିବେ କିମ୍ବା ଘରୁ ଯିବା ଆସିବା କରି ପାଠ ପଢ଼ିବେ। ବର୍ଷେ କିମ୍ବା 2 ବର୍ଷ ଯଦି ପଢ଼ିଦେବେ ସେ ଆଉ ପଛକୁ ଫେରିକି ଚାହିଁବେ ନାହିଁ। ତ
1: ଆମର ଯେଉଁ ଯୁବକ ଯୁବତୀମାନେ ସେମାନେ କିପରି

0: ତାପରେ ଆମ ବିଭାଗ ସେ ବାବଦରେ କେମିତି ନିଯୁକ୍ତି ପାଇବେ ତାଙ୍କର ଯତ୍ନ ନେବେ। ଥରେ ବର୍ଷେ ଆସିକି ରହିକି ପାଠ ପଢ଼ିପାରିବେ କିମ୍ବା ଘରୁ ଯିବା ଆସିବା କରି ପାଠ ପଢ଼ିବେ, ବର୍ଷେ କିମ୍ବା 2 ବର୍ଷ ଯଦି ପଢ଼ିଦେବେ ସିଏ ଆଉ ପଛକୁ ଫେରିକି ଚାହିଁବେ ନାହିଁ। ତ
1: ଆମର ଯେଉଁ ଯୁବକ ଯୁବତୀମାନେ ସେମାନେ କିପରି

0: ସେକ୍ଟରରେ ସେମାନେ ପଢ଼ୁଛନ୍ତି ଏବଂ ଚାକିରି କରୁଛନ୍ତି। ବିଶେଷ କରି ଏଇ ଟେଲରିଂ ଯେଉଁଟା ହେଲା, ବିୟୁଟି ୱେଲନେସ୍, ଆମର ଫୁଡ଼ ପ୍ରୋସେସିଂ, ଏଇଭଳିଆ କିଛି ବ୍ରେକେରୀ, ଏଇଗୁଡ଼ା କିଛି ଟ୍ରେଡ୍ ଅଛି, ପୁରା 100% ନେଉଛନ୍ତି। କିନ୍ତୁ ଅଲଗାରେ 50-40-50% ଭଳିଆ ରେସିଓରେ ପିଲା ଆଗ୍ରହୀ ରହିକି ପାଠ ପଢ଼ୁଛନ୍ତି।
1: ଆଜ୍ଞା, ତେବେ ଆପଣ ଏଇଠି କୁହନ୍ତୁ ଯେ ଆଜିର ସମୟରେ କୋଉ କୋଉ ଦକ୍ଷତାର ଚାହିଦା ଅଧିକ ରହିଛି?
0: ସର୍ଭିସ ସେକ୍ଟର ବହୁତ ଆଗକୁ ଯାଉଛି, କାରଣ ଓଡ଼ିଶାରେ ଯୋଉ ଖଣିଜ ସମ୍ପଦ ଅଛି ଦିନେ ସରିବ, କିନ୍ତୁ ଆମକୁ ଅଲଗା ସେକ୍ଟର, ସର୍ଭିସ ସେକ୍ଟର, ଫୁଡ ପ୍ରୋସେସିଂ, ଏଇସବୁ ସେକ୍ଟର, ରିନ୍ୟୁବଲ ଏନର୍ଜି, ହେଲ୍ଥ କେୟାର, ଏଇ ଉପରେ ଆଗକୁ ବହୁତ ନିଯୁକ୍ତି ବାହାରିବ। ଆମେ ଏଇ ଯେଉଁ ବାଇକ୍ ଗୁଡ଼ା ଆସୁଛି ତାର ମେଣ୍ଟେନାନ୍ସ ପାଇଁ, ପାରମ୍ପରିକ ଯେଉଁ ଥିଲା ଗାଡ଼ିରୁ ଏବେ ଇଭି କି, ଏ ଲକ୍ଷାଧିକ ସଂଖ୍ୟାରେ ଯୁବକ ଯୁବତୀ ଆବଶ୍ୟକତା ରହିବେ ଆମର ଯେଉଁ ବାଇକ୍ କାର୍କୁ ସଜାଡ଼ିବା ପାଇଁ, କାରଣ ପୂର୍ବରୁ ଯେତିକି ଥିଲା ଏବେ ଘରେ ସମସ୍ତଙ୍କର 3-4 ଲେଖା ବାଇକ୍, ମୋବାଇଲ, ଏହାର ରିପ୍ୟାରିଂ ମେଣ୍ଟେନାନ୍ସ ପାଇଁ ବହୁତ ଆଗକୁ କର୍ମଜୀବୀତର ଆବଶ୍ୟକତା ପଡ଼ିବ।
1: ତେବେ ଶେଷରେ ଯେଉଁ ଶ୍ରୋତାବନ୍ଧୁମାନେ ଆମର ଏଇ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବେ?
0: ସମସ୍ତ ଶ୍ରୋତାମାନଙ୍କୁ କହିବେ, ଆପଣ ଆଗରୁ ଖାଦ୍ୟ ରୁଚି ଥିଲା, ଏବେ ଆପଣ ସେହି ହିସାବରେ ସ୍କିଲ, ଆପଣ ପଚାରିବେ ସମସ୍ତଙ୍କୁ, ଆପଣ ସ୍କିଲ ଇନ୍ ଓଡ଼ିଶା, ସମସ୍ତେ ପଚାରିବେ ଆମେ ଆଉ କ'ଣ ସ୍କିଲ ତମେ ଜାଣିଛ। ଆଗରୁ ଝିଅମାନେ ବାହାରିଲେ
1: ପଚାରୁଥିଲେ ଦକ୍ଷତା କ'ଣ
0: ରହିଛି, ଆଗରୁ ପଚାରୁଥିଲେ ଯେତେବେଳେ ଝିଅମାନେ ବାହାଘର ହଉଥିଲେ ସେତେବେଳେ ପଚାରୁଥିଲେ ତମେ ରୋଷେଇ ସେ ଜାଣିଛ ନା ନାହିଁ, ଆଗକୁ ଆସିବେ ଆପଣ କ'ଣ ସ୍କିଲ ହେଇଛନ୍ତି, କେଉଁ ପ୍ରକାର ସ୍କିଲ ହେଇଛନ୍ତି, ଆଗକୁ ପୁଅ ଝିଅମାନଙ୍କୁ ପଚରାଯିବ ସ୍କିଲ କ'ଣ ଜାଣିଛ। କାରଣ ଯେକୌଣସି ପ୍ଲାଣ୍ଟରେ ଏବେ ଖାଲି ସ୍କିଲ ନୁହେଁ, ମଲ୍ଟିପୁଲ ସ୍କିଲ ଟ୍ରେନିଂ ନେଲେ ହିଁ ଆଗକୁ ଚାକିରି ମିଳିବ, ସେଥିପାଇଁ ଆପଣମାନେ ଯୋଡ଼ି ହୁଅନ୍ତୁ ସ୍କିଲ ଡିଜିଟାଲ ମିଶନରେ। AI ଯୁଗରେ ଆମେ ସ୍କିଲ ସହିତ ପାଦ ଦେଇକି ଆଗକୁ ବଢ଼ିବା, ଆମର ଯେଉଁ ଆସନ୍ତା ଫ୍ୟୁଚର ହେଉଛି ଡିଜିଟାଲ ଯୁଗ, ଆଉ ଏଥିରେ AI ସହିତ ସ୍କିଲ ସହିତ ଆମେ ପାଦ ଦେଇକି ଆମେ ଆମ ଯୁବକମାନେ ଆଗକୁ ବଢ଼ିବ ବୋଲି ଆମର ଆଶା ଓ ଭରସା ଅଛି।
1: ଯାହା ଆଜି ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ଆଜି ଯେଉଁ ଆମେ ପାଳନ କରୁଛୁ ଯୁବ ଦକ୍ଷତା ଦିବସ, ତାର ଉଦ୍ଦେଶ୍ୟ ସମ୍ପର୍କରେ ସେମାନେ କେମିତି ନିଜେ ଦକ୍ଷ ହୋଇପାରିବେ ପ୍ରତ୍ୟେକ କାର୍ଯ୍ୟରେ, ସେ ବିଷୟରେ ଅନେକ ଗୁଡ଼ିଏ ପରାମର୍ଶ ଆମର ଭଉଣୀମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଯୁବ ଦକ୍ଷତା ଦିବସ ପାଳନ ଅବସରରେ ଆଜି ଆପଣମାନେ ଶୁଣିଲେ ITI ଭୁବନେଶ୍ୱରର ସହ ପ୍ରଶିକ୍ଷଣ ଅଧିକାରୀ ବିଜୟ କୁମାର ମଲ୍ଲଙ୍କ ସହିତ ଆଲୋଚନା।

ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଏଇଠି ସେ ସଲାହ କାର୍ଯ୍ୟକ୍ରମ ନାରୀ ମହଲ
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ, ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା, ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ, ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ, କଳିଙ୍ଗ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଲାଣି। 15 ଦିନର ଅନବସର ବା ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଆସିଥିଲେ। ଆସନ୍ତାକାଲି ବଡ଼ ଦେଉଳରୁ ବିଶ୍ୱବିହାରୀ ବଡ଼ଦାଣ୍ଡକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 12:30ରେ ପହଣ୍ଡି, ମଧ୍ୟାହ୍ନ 2ଟାରୁ 3ଟା ମଧ୍ୟରେ ଛେରାପହଁରା ଓ ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପତିତମାନଙ୍କୁ ଉଦ୍ଧାର କରିବା ସହ ଭିନ୍ନ ଧର୍ମ ଓ ବିଶ୍ୱାସର ବ୍ୟକ୍ତିବିଶେଷଙ୍କୁ ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଥିବାରୁ ଦେଶର କୋଣ ଅନୁକୋଣ ଏପରିକି ବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ଚୁମ୍ବକତ୍ୱରେ ଆକର୍ଷିତ କରିଦେଇଛି। ଏବେ ସଭିଙ୍କ ଅପେକ୍ଷା ଆସନ୍ତାକାଲିର ଘୋଷଯାତ୍ରାକୁ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରାରେ ଯାତ୍ରୀମାନଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ରେ ମୂଲ୍ୟ ତାଲିକା ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତାଲିକାରେ ଦର୍ଶାଯାଉଥିବା ଭଡ଼ାଠାରୁ ଅଧିକ ନେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆରୁ ଆସୁଥିବା ଯାତ୍ରୀଙ୍କଠାରୁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ 12ଟି ଷ୍ଟଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟେରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ଭାବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଦିବସ ଅବସରରେ ଏକ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଉଚ୍ଚଶିକ୍ଷା କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଯୁବଶକ୍ତି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଦକ୍ଷତା ବିକାଶ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହିତ ଯୁବବର୍ଗଙ୍କୁ ଦକ୍ଷ ସଶକ୍ତ ଓ ଆତ୍ମନିର୍ଭର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି। ଯୁବପିଢ଼ିଙ୍କ ଉନ୍ନତ କାର୍ଯ୍ୟଦକ୍ଷତା ଶାରୀରିକ ସୁସ୍ଥତା ଓ ସୃଜନଶୀଳ ଚିନ୍ତାଧାରା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ରାଜ୍ୟ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଆପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପ୍ରମୁଖ 25 ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି। ଏଥିରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ଜଙ୍ଗଲ ଅଧିକାର ଆଇନରେ କାର୍ଯ୍ୟାନ୍ୱୟନ ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଅଧିକାର ସୁରକ୍ଷା ବ୍ୟକ୍ତିଗତ ଓ ସାମୁଦାୟିକ ଜଙ୍ଗଲ ଅଧିକାର ସ୍ୱୀକୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ପଞ୍ଚାୟତ ପ୍ରତିନିଧି ନାଗରିକ ସମାଜ ସଂଗଠନ ଓ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରି ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ କରିଥିଲେ। ଛତ୍ରପୁରସ୍ଥିତ ପୁଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଏଥିରେ ଅଧ୍ୟକ୍ଷତା କରି ପୁରୁଣା ୱାରେଣ୍ଟି ଓ ବେଆଇନ କାର୍ଯ୍ୟ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସାଇବର ଠକେଇ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜେଲ୍ ଫେରନ୍ତା ଓ ବିଭିନ୍ନ ଅପରାଧରେ ଜଡ଼ିତ ଥାଇ ବେଲ୍ରେ ଆସିଥିବା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ବିସି ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ ଡିଏସ୍ପି କଳ୍ପନା କାଉରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖ

ଉତ୍କର୍ଷ ଶୃଙ୍ଖଳା ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଗୁଣାତ୍ମକ ଶିକ୍ଷା ଓ ମୂଲ୍ୟବୋଧ ଭିତ୍ତିକ ପରିବେଶ ଦାୟିତ୍ୱବାନ ଓ ଆତ୍ମବିଶ୍ୱାସ ପିଢ଼ି ଗଠନର ମୂଳ ଆଧାର ବୋଲି ଜିଲ୍ଲାପାଳ କହିଥିଲେ। ସମସ୍ତ ଅଧିକାରୀ ଶିକ୍ଷକ ଛାତ୍ରାବାସ କର୍ମଚାରୀଙ୍କୁ ଏହାର ସଫଳ ରୂପାୟନ ପାଇଁ ସକ୍ରିୟ ସହଯୋଗ କରିବାକୁ ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଥିଲେ। ପାଣିପାଗ। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ 7.6 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ରହିଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି 19 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ। ଅପରାହ୍ନ 4:00 ଆରମ୍ଭ ହେବ ରଥଟଣା। ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ। ସିଂହଦ୍ୱାର ସମ୍ମୁଖରେ ତିନି ରଥ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।
2: विविध भारती से इस वक्त आप सुन रहे हैं प्रोग्राम सदाबहार नगमे।

0: परसेंट इज द सक्सेस रेट। आपण ए आई ट्रिपल आई दौंट 1% सक्सेस रेट। नॉर्मल बैंकिंग एग्जाम दौंट रेट ऑफ सक्सेस इज लेस देन 1% फ्रेम। सो जदि 1% ब्राकेट रे जदि पिला आसुना जेकोसी तार आई क्यू लेवल ना तार इक्यू ना ता माने ये ना से पिलाटा विद्वान ना ता जीवन तले तलांत हो ना। जदि आपण वास्तव में चाहूँगी से पिला निजर लाइवलीहुड निजर क्षमता द्वारा करें ताको स्किल जरूरी। आज स्किल इज बेटर देन स्ट्रेंथ एंड स्किल पेज द बिल्स दैट इज एब्सोल्युटली राइट। आ मु चाहूँगी ए स्किल को जिते मात्रा रे पिलान को मध्य आपण स्टोरी टेलिंग माध्यम एक्सेलरेटेड लर्निंग माध्यम पिला को जदि सचेतना करती ताहले पिलार कॉन्फिडेंस लेवल बढ़िजिबो। आज देखा जाऊँ दीटा स्किल जोटा कि गुरुत्व दौर भारत सरकार जोटा कि 21st century स्किल्स आउ एमर्जिंग टेक्नोलॉजी। 21st century स्किल के भितर मुझे केवल 4C आस क्रिटिकल थिंकिंग कोलाबरेशन कम्युनिकेशन एंड क्रिएटिविटी। पिलानकर ए स्किल जदि ना हि मे बी वेरी ऑनेस्ट हि मे बी वेरी स्पायस हि मे बी वेरी स्पिरिचुअल हि मे बी वेरी डेडिकेटेड बट टुडे द कॉर्पोरेट वर्ल्ड द इंडस्ट्रीज आर लुकिंग फॉर 4C नॉट योर ऑनेस्टी टू दैट एक्सटेंट वेरी ऑनेस्टली स्पीकिंग। And coming to emerging technology, आज लोक मैंने जो IT भावुंत से भावुंत कोडिंग आसवा दरकार ना ना आपंकर नॉनटेक हवा दरकार जो थी आपको एडवांस एक्सेल जनानी पावर बी आई जनानी ये सब AI टूल्स। आज बहुत जगार मुझे देखी पिलाने MA इकोनॉमिक्स पढ़ुंट हिस्ट्री पढ़ुंट मैनेजमेंट रेवेन पढ़ुंट पिलाने दे डोंट नो एडवांस एक्सेल दे डोंट नो पावर बी आई। तो आज से मुझे एवरीथिंग इज टूल ड्रिवेन प्रोसेस ड्रिवेन एंड सिस्टम ड्रिवेन नॉट डिग्री ड्रिवेन। सेथिपाय अधिकांश बड़ बड़ IIT IIMs रे बर्तमान सर्टिफिकेशन कोर्सेस आसीगला एमर्जिंग टेक्नोलॉजी उपर आसीगला आपणकर इथिकल हैकिंग उपर आसीगला क्लाउड उपर आसीगला एवं नॉनटेक बैकग्राउंड भी करिपर एटा गोटे मिथ रही जाए पिला भावुंत केवल बीटेक पिला इंजीनियरिंग पिला साइंस बैकग्राउंड नो नो नो AI कैन बी लर्न एट एनी एज ग्रुप बाय एनी स्टूडेंट्स नॉन टेक्निकल बैकग्राउंड। आ सबुठ बड़ हूँ खाली बही रे पुस्तक रे सिलेबस हेबनी। You should hire a person who should be very passionate, who should have a purpose driven. Pilanku sampurna bhare badali paribo jodi sei bhala shikshak paanti sei bhala loko paanti mu chahi sei bhala lokanku apna anusthan rakhantu ja dwara pilankaro bahut kichhi bikash paribo.
1: Akya sir apan jemti kahile ebe ami jaha dekhuchu anek jubok jubati baishayika gyan grahan karuchanti jane chhatra ba chhatri diploma kimba baishayika shiksha sesa kariba pare ତାଙ୍କ ପାଇଁ ବ୍ୟବହାରିକ ଧନ୍ଦାମୂଳକ ଶିକ୍ଷା ବା ଭୋକେସନାଲ ସ୍କିଲ୍ସ ଯେଉଁଟାକୁ କୁହାଯାଉଛି ତାର ଆବଶ୍ୟକତା କେତେ ରହିଛି?
0: ଏହାର ଆବଶ୍ୟକତା ପୁରା ୱାର୍ଲଡରେ ଚାହିଦା ବହୁତ ଅଧିକା ମାତ୍ରାରେ ଅଛି। ଆପଣ ବିଶ୍ୱାସ କରିବେନି ଯେଉଁମାନେ TVET ପଢ଼ୁଛନ୍ତି ଟେକ୍ନିକାଲ ଭୋକେସନାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ଡିପ୍ଲୋମା ପରେ ଭୁବନେଶ୍ୱରରେ ରାଜଧାନୀରେ ମୁଁ ଖାଲି ନାଁ କହୁଛି ୱାର୍ଲଡ ସ୍କିଲ୍ ସେଣ୍ଟର କହୁଛି ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ କହୁଛି ଇଟ୍ସ ଏ ଫିନିସିଂ ସ୍କୁଲ। ଆପଣ ଦେଖିବେ ପିଲା ଡିପ୍ଲୋମା ପଢ଼ି ସାରିଲା ପରେ ଯଦି ଗୋଟେ ବର୍ଷ ଅତି କମ୍ ଫିଜ୍ରେ ରହିକି ସେଇଭଳି ଏକ୍ସପୋଜର୍ ପାଉଛି ସେଇ ପିଲା $300-400 ୱାର୍କଫୋର୍ସରେ ସିଙ୍ଗାପୁର ମାଲେସିଆ ଦୁବାଇରେ ଯାଇପାରୁଛି। ଆଉ ସବୁଠୁ ବଡ଼ କଥା ହେଲା ପିଲା ସେ ଟେକ୍ନିକାଲ ହଉ କି ନନ୍ ଟେକ୍ନିକାଲ ହଉ ସେ କମ୍ପ୍ୟୁଟର ହଉ ରୋବୋଟିକ୍ ହଉ ମେସିନ୍ ହଉ AI ଲର୍ଣ୍ଣିଂ ହଉ ଯଦି ପିଲା ଗୋଟେ ବର୍ଷ ଭିତରେ ସବୁ ଶିଖିଦେଉଛି ଡିପ୍ଲୋମା କରିସାରିଲା ପରେ ସେ ତାର ଜୀବିକା ନିର୍ଯ୍ୟାପ ପାଇଁ ସାଧନ ସେ କ୍ରିଏଟ୍ କରିପାରୁଛି ଜବ୍ ପାଇପାରୁଛି ଯାହାର ୱାର୍ଲଡରେ ଡିମାଣ୍ଡ ହେଉଛି। ମୁଁ ନିଜେ ଦେଖିଛି ୱାର୍ଲଡ ସ୍କିଲ୍ ସେଣ୍ଟରରେ ମିଶିଛି ଲୋକମାନଙ୍କୁ ପଚାରିଛି ପିଲାମାନଙ୍କୁ ପଚାରିଛି 50-60-70 ପିଲା ଯେତେବେଳେ କମ୍ପ୍ଲିଟ୍ କରନ୍ତି ଡିପ୍ଲୋମା ଅନ୍ୟ ଜାଗାରୁ କରିକି ଫିନିସିଂ ସ୍କୁଲ୍ ଯେତେବେଳେ ଆସନ୍ତି ୱାର୍ଲଡ ସ୍କିଲ୍ ସେଣ୍ଟର ବର୍ଷକ ଖଣ୍ଡେ ରହନ୍ତି ତାପରେ ତାଙ୍କର ଗ୍ରୁମିଂ ହୁଏ ତାଙ୍କର ତାଙ୍କ ୱାର୍କସପ୍ ଦିଆଯାଏ ତାଙ୍କୁ ଏକ୍ସପୋଜର୍ ଦିଆଯାଏ ତାଙ୍କର ୱାର୍ଲଡ କ୍ଲାସ୍ ଟ୍ରେନିଂ ଦିଆଯାଏ। ଆଉ ସେଇ ପିଲା ଗୋଟେ ବର୍ଷ ପରେ ଭାବନ୍ତୁ 40,000-35,000 ଚାକିରିରେ ସିଙ୍ଗାପୁର ଦୁବାଇ ମାଲେସିଆରେ ଯାଇପାରୁଛି ୱାର୍କ ଭିସା ତ ଅଲଗା ସେ ବି ସେ ପାଉଛି। ତ କହିବାର ଅର୍ଥ ଅଛି ଆଜି ପୁରା ବିଶ୍ୱ ଭାରତରେ ସ୍କିଲ୍ ବେସ୍ଡ ଇକୋନୋମି ଆଜି ଇଣ୍ଡିଆରେ ଅତି ଆବଶ୍ୟକ କାହିଁକି ସ୍କିଲ୍ ବେସ୍ଡ ଇକୋନୋମି ଇଜ୍ ଲେସ୍ ଦେନ୍ 10%। ଭାରତ ସରକାରଙ୍କର ଏଇଟା ସବୁଠୁ ବଡ଼ ଚିନ୍ତନ କି ସ୍କିଲ୍ ବେସ୍ଡ ଇକୋନୋମିକୁ ଯେଉଁପର୍ଯ୍ୟନ୍ତ ଆମେ ବଢ଼େଇବା ନାହିଁ। ଆଉ ଏଇଟା ମୁଁ ନିଜର ଫାଉଣ୍ଡେସନରେ 2010 ଲେଖିଥିଲି ଇଣ୍ଡିଆ ୱିଲ୍ ଗୋ ଟୁ ଦ ନେକ୍ସଟ ଲେବୁଲ୍ ଓନ୍ଲି ଟିଲ୍ ଦ ଟାଇମ୍ ଇଣ୍ଡିଆ ହାଜ୍ ଏ ସ୍କିଲ୍ ଫୋର୍ସେସ୍। ତେଣୁକରି ସ୍କିଲ୍ ଫୋର୍ସକୁ ଆଜି ଦେଖନ୍ତୁ ଏତେ ଇମ୍ପୋର୍ଟାନ୍ସ ଦିଆହେଉଛି ଏତେ ଇମ୍ପୋର୍ଟାନ୍ସ ଦିଆହେଉଛି ଫ୍ୟାବ୍ରିକେସନ୍ ହଉ ୱେଲ୍ଡିଂ ହଉ ସିପିଂ। ଆପଣ ବୋଧେ ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି ଅଣ୍ଡର ୱାଟର୍ରେ ସିପିଂର ଯେ ୱେଲ୍ଡିଂ ଯେ କରେ ଲୋକ ଜାଣିନାହାନ୍ତି ସେ ବୋଧେ ମାସକୁ $4,000 ପାଉଛି ସମୁଦ୍ର ତଳେ ଯାଇକରି ଯେଉଁ ୱେଲ୍ଡିଂ କରନ୍ତି। ତ ଆପଣ ସୋର୍ସ ତ ବଦଳିଲେ ଦେଶ ବଦଳେଗା ଆପଣ ନିଜର ଚିନ୍ତନ ଶକ୍ତି ପରିବର୍ତ୍ତନ କରୁନାହାନ୍ତି। ଆପଣ ଭାବୁଛନ୍ତି ମୁଁ MA PhD ଡିଗ୍ରୀ କରିବି ଆଜି କ'ଣ ହେଉଛି ସେଇ ମାତ୍ରାରେ ଆପଣଙ୍କୁ ଚାକିରି ମିଳୁଛି ଆପଣ କରିପାରୁନାହାନ୍ତି। ତେଣୁ

0: ଭୋକେସନାଲ ସ୍କିଲ ଗୋଟେ ଏମିତି ସ୍କିଲ ଅଛି, ଆପଣ ଯଦି ଚାହୁଁଛନ୍ତି ମୋ ନିଜ ପିଲା ଟେକ୍ନିକାଲି ପଢ଼ିକିରି ଜୀବିକା କରିପାରୁଛି ତାହେଲେ ତାକୁ ଏନକରେଜ କରନ୍ତୁ, ତାକୁ ଠିକ୍ ଜାଗାରେ ପଠାନ୍ତୁ। ଆଉ ଯେଉଁ ପିଲାମାନଙ୍କର ସିଭିଲ ସର୍ଭିସରେ କି ଇଞ୍ଜିନିୟରିଂ ଡକ୍ଟର ସେ ପିଲା ଅଛନ୍ତି, ସେମାନେ କରିବେ, ମୁଁ ମନା କରୁନି, କିନ୍ତୁ 80% ଯେଉଁ ପିଲା ଅଛନ୍ତି ଦେ ୱିଲ୍ ବି ଭେରି ହ୍ୟାପି ଇନ୍ ଦିସ୍ କଣ୍ଟ୍ରି ୱିଥ୍ 20 to 25,000। ସୋ ଆଇ ରିକ୍ୱେଷ୍ଟ, ମୁଁ ଚାହୁଁଛି କି ଭୋକେସନାଲ ସ୍କିଲକୁ ପିଲାମାନେ ଆଭେଲ କରନ୍ତୁ। ସରକାର ବହୁତ ମାତ୍ରାରେ ତାକୁ ଏନକରେଜ କରୁଛି, MSME ବି ତାକୁ ବହୁତ ସପୋର୍ଟ କରୁଛି, ଆଉ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ବି କହୁଛି କି ଦ ଟାଇମ୍ ହାଜ୍ କମ୍, ଦ ମୋର୍ ୱି ଗିଭ୍ ଇମ୍ପୋର୍ଟାନ୍ସ ଟୁ ଦ ସ୍କିଲ୍ ଡେଭଲପମେଣ୍ଟ, ଦ ମୋର୍ କମ୍ପିଟେଣ୍ଟ ଆୱର୍ ୟୁଥ୍ ୱିଲ୍ ବି। ଆଉ ବାସ୍ତବରେ ଏଇଟା ସତ କଥା, ଆଉ ମୁଁ ନିଜେ ଦେଖିଛି, ଅଙ୍ଗେ ନିଭେଇଛି। ଦଶମ ଶ୍ରେଣୀ ପିଲା ଦ୍ୱାଦଶ ପଢ଼ିକି ଯଦି ସେ 35,000 ଚାକିରି କରିପାରୁଛି, ମୁଁ ଦେଖୁନି ଆଜି ଜଣେ PhD କରିକି ସ୍କଲାର କରିକି ସେତିକି ପଇସା ବି ପାଇପାରୁନି। ଦୁଃଖ ସହିତ କହୁଛି, ତେଣୁକରି ଲାଇଭଲିହୁଡ୍ ଇଜ୍ ମୋର୍ ଇମ୍ପୋର୍ଟାଣ୍ଟ, ନଟ୍ ୟୋର୍ ଡେଜିଗ୍ନେସନ୍। ଟୁ ଗେଟ୍ ୟୋର୍ ଲାଇଭଲିହୁଡ୍ ୟୁ ଶୁଡ୍ ହାଭ୍ ଏ ଭୋକେସନାଲ ସ୍କିଲ୍ ୱିଚ୍ ୟୁ କ୍ୟାନ୍ ମାଷ୍ଟର ଅନ୍ ୱାନ୍ ପର୍ଟିକୁଲାର ଥିଙ୍ଗ୍ ଆଣ୍ଡ ୱିଚ୍ ୱିଲ୍ ମେକ୍ ୟୋର୍ ଲାଇଫ୍ ମିନିଂଫୁଲ୍ ଆଣ୍ଡ ପ୍ରସ୍ପରସ୍।
1: ବହୁତ ପ୍ରାସଙ୍ଗିକ କଥାଟେ କହିଲେ ସାର୍। କେବଳ ଟେକ୍ନିକାଲ ଡିଗ୍ରୀ ନୁହେଁ, ହାତର ଦକ୍ଷତା ହିଁ ପ୍ରକୃତ ଆତ୍ମବିଶ୍ୱାସ ଦିଏ। ତେବେ ସାର୍, ଆଜି 2026 AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ ବହୁତ ବଢ଼ିଯାଇଛି, ଯେମିତି ଆପଣଙ୍କ କଥାରୁ ବି ଆମେ ଶୁଣିଲେ, ଆଉ ଅନେକ ପୁରୁଣା ସ୍କିଲ୍ ସବୁ ବଦଳି ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇକି ଆପଣଙ୍କର ମତ କ'ଣ ରହିବ?
0: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇକି ମତ ମୁଁ ଏହା କହିବି, ସୁନର୍ ଦ ବେଟର। ଯେତେ ଆମର ୟୁଥ୍, ଯେତେ ଆମର ଷ୍ଟୁଡେଣ୍ଟସ୍ ଅଛନ୍ତି, AI ର ଟୁଲ୍ ଶିଖନ୍ତୁ, ବିକଜ୍ ଏଭ୍ରିଥିଙ୍ଗ ଇଜ୍ AI ଡ୍ରିଭେନ୍, ନଟ୍ ବୁକ୍ସ ଡ୍ରିଭେନ୍। ଯେକୌଣସି ଜିନିଷ ଆପଣ AI ଡ୍ରିଭେନ୍ ହୋଇଗଲାଣି। ବହୁତ ଜାଗାରେ ପିଲାମାନଙ୍କୁ AI ର ଟୁଲ୍ସ ଜଣା ନାହିଁ, AI କେମିତି ୱାର୍କଫ୍ଲୋ ହେବ ଜଣା ନାହିଁ, AI ର କେମିତି ସାର୍ଟିଫିକେସନ୍ ହେବ ଜଣା ନାହିଁ। ଦ ପିପୁଲ୍ ହୁ ଆର୍ ନଟ୍ ଆଡପ୍ଟିଙ୍ଗ ଟୁ ଦ ଚେଞ୍ଜେସ୍ ଦେ ବି ଥ୍ରୋନ୍ ଆଉଟ୍। ଦ ପିପୁଲ୍ ହୁ ଆର୍ ୱାର୍କିଂ ଅନ୍ ଇଟ୍, ହୁ ଆର୍ ଲର୍ଣ୍ଣିଂ ଦିସ୍, ସେମାନେ ନିଜ ଜୀବନକୁ ଆଗକୁ ଯିବ। ତେଣୁକରି ମୁଁ ଏତିକି କହିବି, AI ହେଉଛି ଏମିତି ଗୋଟେ ଟୁଲ୍ ଯେଉଁଟାକି ଆପଣଙ୍କ କାମର ଦକ୍ଷତାକୁ 10x ବଢ଼େଇଦେବ। ଆଉ ମୁଁ ନିଜେ ଏ ବୟସରେ ମୁଁ ନିଜେ ଅନୁଭବ କରିଛି କି ବୋଧେ ବହୁତ ଲେଟ୍ ହୋଇଯାଇଛି ଜୀବନରେ ଶିକ୍ଷା ପାଇଁ, ବଟ୍ ଏଜ୍ର କୌଣସି ନଥାଏ, ଲର୍ଣ୍ଣିଂ କ୍ୟାନ୍ ବି ଏଟ୍ ଏନି ଏଜ୍। ଆଉ ମୁଁ ନିଜେ ଫିଲ୍ କରୁଛି ଏ ଜେନେରେସନ୍ ଏତେ ଫର୍ଚୁନେଟ୍ ଅଛନ୍ତି, ଯଦି AI ଟୁଲ୍କୁ କରିକିରି ସେମାନେ ନିଜର ସାଧନ ରୋଜଗାର ବି କରିପାରିବେ। ତ ସେଥିପାଇଁ ସର୍ବପ୍ରଥମେ କହିବି, AI ଶିଖିବା ପୂର୍ବରୁ ଆପଣଙ୍କର ପର୍ପୋଜ୍ କ'ଣ, ଆପଣଙ୍କର ପ୍ୟାସନ୍ କ'ଣ, ଆପଣଙ୍କ କେଉଁ ପ୍ରସେସ୍ରେ ଯିବେ, ଆପଣ ପ୍ରଫିଟ୍ ଜେନେରେଟ୍ କରିବେ କି ନାହିଁ ଫର୍ ଦ ପିପୁଲ୍ ଅର୍ ଫର୍ ଦ ପ୍ଲାନେଟ୍। ତେଣୁକରି ୟୁ ଶୁଡ୍ ହାଭ୍ ଏ ପର୍ପୋଜ୍ ଡ୍ରିଭେନ୍, ନଟ୍ ଦ୍ୟାଟ୍ ଗୋଟେ ରିଲ୍ ପକେଇଦେଲେ, ଗୋଟେ ଇନଷ୍ଟାରେ ଦେଖିଲେ। ନାହିଁ, ଆଜି ଲୋକ AI ଶିଖିକି ମଧ୍ୟ ଘରୁ ବସିକିରି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି, ଆଣ୍ଡ ଇଟ୍ ଇଜ୍ ଏ ଫ୍ୟାକ୍ଟ। ବହୁତ ଜିନିଷ ପେଡ୍ ଅଛି, ବହୁତ ଫ୍ରି ଅଛି। ତ ମୁଁ ଆଜି ଯୁବପିଢ଼ିଙ୍କୁ କହିବି, ଗୋଟେ ପ୍ୟାସିଭ୍ ଇନକମ୍ ପାଇଁ ପଢ଼ା ସହିତ ନିଜକୁ ସ୍ମାର୍ଟ ୱେରେ କାମ କରନ୍ତୁ, AI ସହିତ ଇଣ୍ଟିଗ୍ରେଟ୍ କରନ୍ତୁ, ୱାର୍କଫ୍ଲୋ ଜାଣିବାକୁ ଚେଷ୍ଟା କରନ୍ତୁ, AI ଏନାବଲ୍ ଟୁଲ୍ସକୁ ଜାଣନ୍ତୁ। କାରଣ ସିଚୁଏସନ୍ ଆଜି ଏ ଜେନେରେସନ୍ ଦୁଇଟା ଶବ୍ଦ ବୁଝୁଛି, ପ୍ଲଗ୍ ଆଣ୍ଡ ପ୍ଲେ, ଡ୍ରାଗ୍ ଆଣ୍ଡ ଡ୍ରପ୍। ମୁଁ ଭାବୁଛି ଏଇ ଦୁଇଟା ଜିନିଷ ଚେଞ୍ଜି ପାଇଁ ବହୁତ ଉପଯୋଗ। କେବଳ ସୋସିଆଲ ମିଡ଼ିଆରେ ନିଜକୁ ନ କରିକିରି ଯଦି AI ଟୁଲ୍ ଶିଖିଦିଅନ୍ତି, ତାହେଲେ ଜୀବନରେ ଆପଣଙ୍କର ନିଜର ଲାଇଭଲିହୁଡ୍ ବହୁତ ଭଲ କରିପାରିବେ। ସୋ ମୁଁ ସମସ୍ତଙ୍କୁ ଅନୁରୋଧ କି AI ଶିଖନ୍ତୁ ଆପଣ, କାରଣ 1200 AI ଟୁଲ୍ ଅଛି, ଅଧିକାଂଶ ପିଲାଙ୍କୁ 2 AI ଟୁଲ୍ ବି ଜଣା ନାହିଁ।
1: ତେବେ ସାର୍, AIକୁ ନେଇକି ଗୋଟେ ଡର ମଧ୍ୟ ରହିଛି, ଆଜିର ଯୁବପିଢ଼ି ଭାବୁଛନ୍ତି ଯେ AI ତାଙ୍କର ଚାକିରି ଛଡ଼େଇ ନେବ। ଆପଣଙ୍କ ମତରେ AI ଯୁବପିଢ଼ିଙ୍କ ଚାକିରି ଛଡ଼େଇ ନେବ ନା ଭବିଷ୍ୟତ ପିଢ଼ି ପାଇଁ ସହାୟକ ହେବ?
0: ଭବିଷ୍ୟତ ପିଢ଼ି ପାଇଁ ସହାୟକ ହେବ, AI କେବେ ବି ଚାକିରି ଆପଣଙ୍କର ଛଡ଼ାଇବନି। ମୁଁ ଏ ପରିପ୍ରେକ୍ଷୀରେ ଗୋଟେ କହିବି, 26 ପୂର୍ବରୁ ଯେତେବେଳେ 2000 ଆସିଲା Y2K, ଆପଣ ଯଦି ଜାଣିଥିବେ Y2K, ସମସ୍ତେ ବିଶ୍ୱ ଭାରତରେ କହିଲେ Y2K ଆସିଗଲା, କମ୍ପ୍ୟୁଟର ଆସିଗଲା, ଆଉ ଲୋକମାନଙ୍କର ଚାକିରି ପଳେଇବ। ଆଜିଠୁ 26 ପୂର୍ବରୁ Y2K, ଆଉ ଥରେ ମୁଁ କହୁଛି, କିଛି ହେଲାନି ଆଜ୍ଞା, କିଛି ହେଲାନି। ଲୋକମାନଙ୍କୁ ଅଧିକା ମାତ୍ରାରେ ଚାକିରି ମିଳିଲା, କେଉଁ କେଉଁ ଶିଖିଲେ, କମ୍ପ୍ୟୁଟର ଶିଖିଲେ, ଡେଭଲପିଂ ଶିଖିଲେ, କୋଡ଼ିଂ ଶିଖିଲେ, ଟାଇପିଂ ଶିଖିଲେ, MS Word ଶିଖିଲେ, କାମରେ ଦକ୍ଷତା କରିପାରିଲେ। ତେଣୁ ଆଜି ଏକ୍ଜାକ୍ଟଲି ସେୟା ଅଛି, ଟେକ୍ନୋଲୋଜି ପରିବର୍ତ୍ତନ ହେବ ଆଜ୍ଞା। ଆଜି ଆପଣ ଯଦି ଯେକୌଣସି ଜିନିଷକୁ ଆପଣ ଅପଡେସନ୍ କରୁନାହାନ୍ତି, ଅପସ୍କିଲିଂ କରୁନାହାନ୍ତି, ଯେକୌଣସି ପ୍ଲାଟଫର୍ମକୁ ନେଇକରି, ତାହେଲେ ଆପଣ ସମୟ ସହିତ ତାଳ ଦେଇକରି ଚାଲିପାରିବେନି। ତ କହିବାର ଅର୍ଥ ହେଲା କି ଆପଣ ଯଦି ସମୟ ସହିତ ନିଜକୁ ଆଗକୁ ଗଢ଼ିବାକୁ ଚାହୁଁଛନ୍ତି, ଆଗକୁ ଆଗ ଧାଡ଼ିରେ ରହିବା ପାଇଁ ଚାହୁଁଛନ୍ତି, ତାହେଲେ ନିଜକୁ ଏମ୍ବ୍ରେସ୍ କରନ୍ତୁ AI ଉପରେ, ଆଉ ନିଜକୁ ଟେକ୍ନୋଲୋଜି ଡ୍ରିଭେନ୍ ହୁଅନ୍ତୁ, ଇଣ୍ଟିଗ୍ରେଟ୍ କରନ୍ତୁ, ଯେଉଁଥିପାଇଁ ଆପଣଙ୍କୁ ଟେକ୍ନିକାଲ ହେବା ଦରକାର ନାହିଁ। ମୁଁ ଜଣେ ନନ୍ ଟେକ୍ନିକାଲ ଲୋକ ଆଜ୍ଞା, ଆଜି ମୁଁ କୋଡ଼ିଂ ଶିଖୁଛି, ତେଣୁକରି ମୁଁ ଭାବୁଛି ମୁଁ ଯଦି ଶିଖିପାରୁଛି, ତାହେଲେ ଯୁବପିଢ଼ି କାହିଁକି ଶିଖିପାରିବ ନାହିଁ।
1: ବହୁତ ସୁନ୍ଦର କଥା ସାର୍ ଆପଣ କହିଲେ, ଯେ ସମୟ ସହିତ ତାଳ ଦେଇ ଚାଲିବାକୁ ପଡ଼ିବ ଆମକୁ। ଶେଷରେ ସାର୍, ଆଜିର ସମଗ୍ର ଯୁବପିଢ଼ିଙ୍କୁ ନିଜର ଦକ୍ଷତା ବୃଦ୍ଧି ବା କ୍ୟାପାସିଟି ବିଲ୍ଡିଂ ଏବଂ ଆତ୍ମନିର୍ଭରଶୀଳ ହେବା

0: ମୂଲ୍ୟବାନ ପରାମର୍ଶ କ'ଣ ରହିବ?
1: ଆପଣ ଯଦି କହୁଛନ୍ତି ସେଇ ବ୍ୟକ୍ତିର ବିକାଶରେ ସମାଜର ବିକାଶ, ତାହେଲେ ମୁଁ କହିବି ଏହି ପିଲାମାନଙ୍କୁ ଆଜି ତାଙ୍କର କମ୍ପିଟେନ୍ସି ଲେଭେଲ ବଢ଼ିବା ପାଇଁ, କମ୍ପିଟେନ୍ସି ଲେଭେଲ ଯେତେ ବଢ଼େଇବେ ପିଲା ସେ କମ୍ପିଟ୍ କରିପାରିବ, କମ୍ପିଟ୍ କରିଲେ ସେ କଙ୍କର କରିପାରିବ, କଙ୍କର କଲେ ସେ କ୍ରାଉନ୍ ଜିତିପାରିବ। ତେଣୁକରି ଯେକୌଣସି ପିଲାଙ୍କୁ ଯଦି କମ୍ପିଟେନ୍ସି ଲେଭେଲ ଆପଣ ବଢ଼ାନ୍ତି ନାହିଁ, ତାକୁ ଲାଇଫ୍ ସ୍କିଲ୍ ଦ୍ୱାରା ତା କମ୍ପିଟେନ୍ସି ବଢ଼େଇ ପାରିବେ, ତାର ପର୍ସନାଲ ସ୍କିଲ୍ ଦ୍ୱାରା ତାର କମ୍ପିଟେନ୍ସି ବଢ଼େଇ ପାରିବେ, ତାର ସିଭିକ୍ ସେନ୍ସ ଦ୍ୱାରା ତାକୁ କମ୍ପିଟେନ୍ସି ବଢ଼େଇ ପାରିବେ, ଇମୋସନାଲ ଇଣ୍ଟେଲିଜେନ୍ସ ଦ୍ୱାରା ତାର ବଢ଼େଇ ପାରିବେ, ତାର ଲିଡରସିପ୍ କ୍ୱାଲିଟି ଦ୍ୱାରା ବଢ଼େଇ ପାରିବେ, ତାର ଅଣ୍ଟରପ୍ରିନରସିପ୍ ସ୍କିଲ୍ ଦ୍ୱାରା ତାର ବଢ଼େଇ ପାରିବେ, ଆଡପ୍ଟେବିଲିଟି ସ୍କିଲ୍ ଦ୍ୱାରା କରିବେ, ଷ୍ଟ୍ରେସ୍ ହ୍ୟାଣ୍ଡଲିଂ କରିବା ସ୍କିଲ୍ ବି। ଆଜି ଏହିସବୁ ଜିନିଷ ପିଲା କେଉଁଠି ବି ସ୍କୁଲ କଲେଜରେ ଶିଖୁନାହାନ୍ତି। କେଉଁଠି ଶିଖୁଛନ୍ତି? ଯେଉଁଠି ଅଧିକା ମାତ୍ରାରେ ପଇସା ଦେଉଛନ୍ତି ସେଇଠି ଶିଖୁଛନ୍ତି। ମୁଁ ଦୁଃଖ ସହିତ କହୁଛି ଆମର ଆଜି ଓଡ଼ିଶାରେ ବିଶେଷ କରି ପିଲାମାନଙ୍କର ଇକୋନୋମିକ୍ ଲେଭେଲ ସେତେ ନାହିଁ ବଡ଼ ବଡ଼ ସ୍କୁଲକୁ ପବ୍ଲିକ୍ ସ୍କୁଲରେ ପଢ଼ିବା ପାଇଁ। ତ ମୋର ପ୍ରଶ୍ନ, ସେଇ ପିଲାମାନଙ୍କୁ କିଏ ଶିଖେଇବ? ସେଇ ପିଲା ଆଗ ଧାଡ଼ିରେ କେମିତି ଆସିବେ? ଯଦି ଚାହୁଁଛନ୍ତି ତାହେଲେ ଲେଟ୍ସ ହାଭ୍ ଏ କୋଲାବରେଟିଭ୍ ଆପ୍ରୋଚ୍, ଲେଟ୍ସ ନଟ୍ ହାଭ୍ ଏ କମ୍ପିଟିଭ୍ ଆପ୍ରୋଚ୍। ଯଦି ଆପଣଙ୍କର କୋଲାବରେଟିଭ୍ ଆପ୍ରୋଚ୍ ଥିବ, ତାହେଲେ ଆପଣ ଜୀବନରେ ଆମର ଫ୍ୟୁଚର ଲିଡର୍ସକୁ ଆପଣ ଗଢ଼ି ପାରିବେ, ସେମାନଙ୍କର ଦକ୍ଷତାକୁ ନେଇ ସେମାନେ ନିଜ ସମାଜକୁ ନିଜର ସୋସାଇଟିକୁ ଗଢ଼ି ପାରିବେ। ତ ମୋର ବିନୀତ ଅନୁରୋଧ, ପିଲାମାନଙ୍କୁ କେବଳ ଡିଜିଟାଲ ଲିଟରେସି ନୁହେଁ, ଆପଣଙ୍କର ଭଲ କ୍ୟାରେକ୍ଟର ବି ଦିଅନ୍ତୁ, ଭଲ କୋଲାବରେଟିଭ୍ ଦିଅନ୍ତୁ, ତାହେଲେ ଭଲ ଇଣ୍ଟିଗ୍ରିଟି ଦିଅନ୍ତୁ, ଲୟାଲିଟି ଦିଅନ୍ତୁ, ଯେଉଁଟା ଆଜି ଅଭାବନୀୟ। ଅଧିକାଂଶ ଇଣ୍ଟରଭ୍ୟୁରେ ଆପଣ ଦେଖିବେ ଲୋକ ଭାବୁଥିବେ ମୋର କମ୍ୟୁନିକେସନ ଅଛି, କନଫିଡେନ୍ସ ଅଛି, ଆଉ ମୋ ପାଖରେ ସାର୍ଟିଫିକେଟ୍ ଅଛି, ତାହେଲେ ମୁଁ ସବୁକିଛି ପ୍ରାପ୍ୟ ପାଇଦେବି। ଏଇଟା ଭୁଲ ଧାରଣା ଆଜ୍ଞା। ମଣିଷରେ କେବଳ 10% ଭିଜିବୁଲ୍ ହୁଏ, 90% ଇନଭିଜିବୁଲ୍ ହୁଏ। 10% ଯେଉଁଟା ଭିଜିବୁଲ୍ ହୁଏ, ଦ୍ୟାଟ୍ ଇଜ୍ କମ୍ୟୁନିକେସନ, ସାର୍ଟିଫିକେଟ୍ ଆଉ ଚେହେରା, ସି ଫର୍ ଚେହେରା। ଏଇଟା ଦେଖିକି ମୁଁ କେବେ ବି ଚାକିରି ଦେବିନି ଆଜ୍ଞା। 90% ଯେଉଁଟାକି ଆପଣଙ୍କର ଡିପ୍ ସି ଭିତରେ ଲୁଚି ଯାଏ, ସେଇଟା ହେଉଛି ଅଧିକାଂଶ ସ୍କୁଲ କଲେଜ ପିଲାମାନଙ୍କୁ ସେଟାକେ ପଢ଼ାଉ ନାହାନ୍ତି। ଇଣ୍ଟିଗ୍ରିଟି, ଲୟାଲିଟି, ରେଜିଲିଏନ୍ସ, ଟିମ୍ ବିଲ୍ଡିଂ, କ୍ରିଟିକାଲ ଥିଙ୍କିଂ, କୋଅପରେଟିଭନେସ୍, କମ୍ୟୁନିକେସନ, ଏସବୁ ଜିନିଷ ନିହାତି ନିହାତି ଆବଶ୍ୟକ ଅଛି। ଯେଉଁଥିପାଇଁ ମୁଁ ଭାବୁଛି ଆଟିଟ୍ୟୁଡ୍, ବହୁ ଜାଗାରେ ପିଲାମାନଙ୍କୁ ଆଟିଟ୍ୟୁଡ୍ ଶିଖାଉନି, ସେଥିପାଇଁ ଗୋଟେ କୁହାହେଉଛି ଆଟିଟ୍ୟୁଡ୍ ଟୁ ବି କଟ୍ ନଟ୍ ଟୁ ବି ଟଟ୍ ଇନ୍ ଦ କ୍ଲାସେସ୍। ଯେଉଁଥିପାଇଁ ହାର୍ଭାର୍ଡ ୟୁନିଭର୍ସିଟି ଗୋଟେ କ୍ଲିୟର କଟ୍ ଷ୍ଟେଟମେଣ୍ଟ ଦେଇଛି, 85% ଅଫ୍ ଦ କେସେସ୍ ଇନ୍ ୟୋର୍ ଲାଇଫ୍ ୟୁ ଗେଟ୍ ଜବ୍ ଆଣ୍ଡ ପ୍ରମୋସନ୍ ନଟ୍ ବିକଜ୍ ଅଫ୍ ୟୋର୍ ଡିଗ୍ରୀ, ସ୍କିଲ୍ସ ଅର୍ କମ୍ୟୁନିକେସନ୍। ୟୁ ଗେଟ୍ ୟୋର୍ ଜବ୍ ଆଣ୍ଡ ପ୍ରମୋସନ୍ ବେସ୍ ଅନ୍ ୟୋର୍ ଆଟିଟ୍ୟୁଡ୍। ୟୋର୍ ଆଟିଟ୍ୟୁଡ୍ ଡିସାଇଡ୍ ଦ ଆଟିଟ୍ୟୁଡ୍ ଅଫ୍ ୟୋର୍ ଲାଇଫ୍। ପିଲାମାନଙ୍କର ଗୋଟେ ଗୁଡ୍ ଲିସନର୍ ହେବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଆଜିକା ଜେନେରେସନ୍ ପିଲାମାନେ ଆଇ ନୋ ଆଟିଟ୍ୟୁଡ୍ରେ ଯଦି ବଢ଼ନ୍ତି, ସବୁକିଛି ଜାଣିଛି, ତାହେଲେ ଆଗାମୀ ଦିନର ଅସୁବିଧାର ସମ୍ମୁଖୀନ ହେବେ। ସୋ ମୋର ଅନୁରୋଧ ନବ ଯୁବପିଢ଼ିମାନଙ୍କୁ କି ଆପଣଙ୍କରକୁ ନିଜକୁ ଗଢ଼ିବାକୁ ହେବ, ଲଢ଼ିବାକୁ ହେବ, ଆଉ ଏ ସଂସାରରେ ନିଜକୁ ଆଗକୁ ବଢ଼ିବା ପାଇଁ ଟେକ୍ ଦ ବ୍ଲେସିଂସ୍ ଅଫ୍ ଦ ପେରେଣ୍ଟସ୍ ଆଜ୍ ୱେଲ୍ ଆଜ୍ ୱାର୍ମ ଅପ୍ ୟୋର୍ ସେଲ୍ଫ ୱିଥ୍ ଦ ଏଜୁକେସନ୍, ୱିଥ୍ ୟୋର୍ ଡିଗ୍ରିଜ୍, ୱିଥ୍ ୟୋର୍ ସ୍କିଲ୍, ୱିଥ୍ ୟୋର୍ ଇଣ୍ଟିଗ୍ରିଟି, ୱିଥ୍ ୟୋର୍ ଲୟାଲିଟି, ସୋ ଦ୍ୟାଟ୍ ୟୁ କ୍ୟାନ୍ ମେକ୍ ଦ ହିଷ୍ଟ୍ରି ଇନ୍ ଦ ସଏଲ୍ ଅଫ୍ ଓରିଶା।
0: ବହୁତ ସୁନ୍ଦର, ମୂଲ୍ୟବାନ ଆଉ ପ୍ରେରଣାଦାୟୀ ବାର୍ତ୍ତା ସାର୍। ଆପଣଙ୍କର ଏହି ଦୀର୍ଘ ବର୍ଷର ଅନୁଭବ, ଯୁବପିଢ଼ିଙ୍କୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କର ଏହି ନିରନ୍ତର ପ୍ରୟାସ, ଏବଂ ସର୍ବୋପରି ଆପଣଙ୍କର ଏହି ସରଳ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଦିଗ୍ଦର୍ଶନ ହେବ ସାର୍। ଆଜି ବିଶ୍ୱ ଯୁବ ଦକ୍ଷତା ଦିବସର ଏହି ସ୍ୱତନ୍ତ୍ର ସନ୍ଧ୍ୟାରେ ନିଜର ବହୁମୂଲ୍ୟ ସମୟ ଦେଇ ଆମ ଷ୍ଟୁଡିଓକୁ ଆସିଥିବାରୁ ଆକାଶବାଣୀ କଟକ କେନ୍ଦ୍ର ଏବଂ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ଓ ଧନ୍ୟବାଦ ସାର୍। ନମସ୍କାର ସାର୍।
1: ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ଏକ ବିଶେଷ ସାକ୍ଷାତକାର କୌଶଳ ପ୍ରଶିକ୍ଷକ ପ୍ରଫେସର ଆବିଦ ଅଲ୍ଲୀ ଖାନ୍ଙ୍କ ସହିତ। ତାଙ୍କୁ ସାକ୍ଷାତ କରିଥିଲେ ପ୍ରତୀକ୍ଷା ଦାସ।

0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ଷ୍ଟୁଡିଓ ଅଗଣାରୁ ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ମତାମତ ଦେବାକୁ ଭୁଲିବେ ନାହିଁ।
1: ଆମକୁ ମତାମତ ପଠାଇବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 3753001।
0: ଆମ ମେଲ୍ ଆଇଡିଟି ହେଉଛି yv.aircctc@gmail.com।
1: ତେବେ ଆଜିର ଯୁବବାଣୀ ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ପ୍ରତୀକ୍ଷା,
0: ଆଉ ମୁଁ ଶୀତଲ
1: ରହୁଛୁ। ନମସ୍କାର।

0: ଯୁବବାଣୀ ଶେଷ ହେଲା।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ।

0: ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀର କଟକ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:00 ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ବନସୁରଭୀ କାର୍ଯ୍ୟକ୍ରମରେ ସାନ୍ତାଳି ଗୀତ ପରିବେଷଣ କରିବେ ପୂର୍ଣ୍ଣଚନ୍ଦ୍ର ମାଝି ଏବଂ ସାଥୀ କଳାକାର 6:02 ଓଡ଼ିଆ ଆଲବମ୍ ଗୀତ ରହିଛି 7:00 କୃଷିଜୀବୀ ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ 7:30 ମହାପ୍ରଭୁ ଜଗନ୍ନାଥଙ୍କର ସ୍ୱତନ୍ତ୍ର ରଥଯାତ୍ରା ଆସନ୍ତାକାଲି ହେବାକୁ ଯାଉଛି ଏହା ବିଷୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ 8:00 ସଞ୍ଜୀବନୀ କାର୍ଯ୍ୟକ୍ରମ ରହିଛି 8:15 ଲୋକଗୀତ ରହିଛି 10:00 10:30 ରହିଛି ସିନେତରଙ୍ଗ କାର୍ଯ୍ୟକ୍ରମ ଏଥିଲା ଶ୍ରୋତାବନ୍ଧୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 98.3 ତଥା 1584 କିଲୋହର୍ ଯୋଗେ ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ ଏହି କାର୍ଯ୍ୟକ୍ରମ ଆପଣ ଏକାସଙ୍ଗେ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:02 ହେବାକୁ ଯାଉଛି ଏଥର ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ବନସୁରଭି ଆଜି ଏଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରୁଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ ଏବଂ ସାଥୀ କଳାକାର

ଶୁଣୁଥିଲେ ଆଦିବାସୀ ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିଲେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀର କଟକ କେନ୍ଦ୍ରରୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 79ତମ ଭାଗ।
1: ଏପିସୋଡ 79।

0: ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି, ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରି ଅସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରି ଅସ୍ତିଆ, ପୋଷ୍ଟ ଦିଗାରି ଅସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ଼ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚ ଉଲି ଉଲି କୁ ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡ଼ି ନାହିଁ, ଆଉ ସବୁ ଠିକ ଅଛି। ଆଉ
0: ଧନ୍ୟବାଦ।

0: ମୁଁ ଶମ୍ଭୁନାଥ କର, ଗ୍ରାମ ଦିଗାରୀ ଅସ୍ତିଆ, ଥାନା କୁଳିଆଣା, ବ୍ଲକ କୁଳିଆଣା।
1: ଆଗରୁ ଯେମିତି ଏ ଗାଁ ଥିଲା
0: ବର୍ତ୍ତମାନ ସାର୍ ବହୁତ ପରିବର୍ତ୍ତନ ହେଇଗଲାଣି। ଆଉ ଗାଁ ଗଣ୍ଡା ସେ ଆଗ ଭଳିଆ ଧୂଳି ଧୂସର ନାହିଁ, ଏଇନା ପିଚ ହେଇଯାଇଛି ସବୁ, ଆଉ ପକ୍କା ରାସ୍ତା। ଆଉ ଗାଁ ଗହଳିରେ ପାଇଖାନା ପାଇଁ ଯିବା ପାଇଁ ଅସୁବିଧା ନାହିଁ, ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି। ମା ଭଉଣୀ ମାନଙ୍କୁ ମଧ୍ୟ ଅସୁବିଧା ନାହିଁ, ସମସ୍ତେ ଖୁସିରେ ଅଛନ୍ତି। ଆଉ
2: ଧନ୍ୟବାଦ।

0: ଦିଗାରୀ ଗୋଷ୍ଠିଆର ଯେଉଁ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦିବତ ଶୁଣିବେ। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରୀ ଗୋଷ୍ଠିଆ। ମୁଁ ହଉଛି ଦିଗାରୀ ଗୋଷ୍ଠିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର୍ ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର୍ ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡ଼ି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ, ବାହାର ନଦୀ ପୋଖରୀକୁ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ ଆମେ କହିଛୁ। ଆମେ ଘର ଘର ବୁଲି ଏବେ ହେଲୋଜିନ୍ ବଟିକା, ORS, ଜନ୍ମରୁ 5 ବର୍ଷ ଶିଶୁ ଜିଙ୍କ ଟାବ୍ଲେଟ୍ ଘର ଘର ବୁଲିକି ଦେଇଛୁ। ଯାହା ହଉ, ସରକାରଙ୍କ ତରଫରୁ ଏବେ ସ୍ୱଚ୍ଛ ଭାରତ କାର୍ଯ୍ୟ ସୁନ୍ଦର ଭାବରେ ଚାଲୁଅଛି।
0: ଧନ୍ୟବାଦ।
2: ଆଜ୍ଞା ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ ଦଳେଇ, ମୁଁ ହଉଛି ଗୌଡ଼ମା ଜିପିର ସମିତି ସଭ୍ୟ। ତ ଆମର ଏଠି 13 ୱାର୍ଡ଼ ଅଛି, 13 ୱାର୍ଡ଼ରେ ସବୁ ଗାଁରେ ସମସ୍ତଙ୍କ ଘରେ ପ୍ରାୟ ପାଇଖାନା ଅଛି, ଆଉ କେହି ଲୋକ ବାହାରକୁ ପାଇଖାନା ଯାଆନ୍ତି ନାହିଁ। ଆଗ ଅପେକ୍ଷା ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି, ସବୁଆଡ଼େ ପକ୍କା ରାସ୍ତା ହୋଇଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି, ସବୁ ଗାଁ ଗଳି ସବୁ ଜାଗାରେ ଟିୱେଲ୍ କୂଅ ସବୁ କିଛି ବ୍ୟବସ୍ଥା ଅଛି। ଯାହା ହଉ, ଆଗ ଅପେକ୍ଷା ଆମ ଗାଁରେ ବହୁତ କିଛି ପରିବର୍ତ୍ତନ ହୋଇଛି, ରୋଗ ବୈରାଗ ମଧ୍ୟ କମିଯାଇଛି, ଏଇଟା ହିଁ ବିଶେଷ ପରିବର୍ତ୍ତନ।
0: ଧନ୍ୟବାଦ।

0: ମୋ ନାମ ହେଲା ତ୍ରିଲୋଚନ କର, ସାକିନ ଗୌଡ଼ରମା, ବ୍ଲକ କୁଳିଅଣା, ଜିଲ୍ଲା ମୟୂରଭଞ୍ଜ।
1: ଏଇ ଯୋଉ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏଇ ସ୍ୱଚ୍ଛ ଭାରତ ଅଳିଆ ଆବର୍ଜନା କଲେ ଗାଁରେ ବହୁତ ଅସୁବିଧା ହବ, ସେଥିପାଇଁ ସମସ୍ତଙ୍କୁ ବୁଝେଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡ଼ା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି, ଆଉ ଅସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳର ପରିବେଶ?
0: ଛୋଟବେଳେ ରାସ୍ତାଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡ଼ି ଗୋଟେ ଯିବାବେଳେ ଆମେ ଅଡ଼େଇ ହେଇପାରୁନଥିଲୁ, ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡ଼େଇ ହେଇନଥିଲୁ। ଏଇନା ରାସ୍ତା ବି ବହୁତ ବଢ଼ିଆ ପରିଷ୍କାର ହେଇଯାଇଛି, ସବୁ ରାସ୍ତା ପିଚୁ ହେଇଗଲାଣି, ଏଇ ଯେ ବୁଢ଼ାବଳଙ୍ଗ ନଦୀ ପୁଲ ବି ହେଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡ଼ି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହେଇଛି, 108 ହେଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ ମାରିଲା ମାନେ 108 ଗାଡ଼ି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ।
1: ଧନ୍ୟବାଦ।

0: ମୁଁ ହେଉଛି ହାଡ଼ିବନ୍ଧୁ କର। ଆମ ଗାଁ ହେଉଛି ଦିଗରେସିଆ, ଗ୍ରାମ ପଞ୍ଚାୟତ ଗୌଡ଼ନା ଏବଂ ବ୍ଲକ ହେଉଛି କୁଳିଅଣା।
1: ଆଗରୁ ଯେମିତି ଏଇ ଗାଁ ଦିଗାରି ଅସ୍ତିଆ ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଏହା ଭିତରେ ଆପଣ କ'ଣ ଫରକ ଅନୁଭବ କରୁଛନ୍ତି?
0: ଏବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହୋଇଯାଇଛି। ପରିବର୍ତ୍ତନ ମାନେ ହେଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହୋଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହୋଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗାଇକି ପରିଷ୍କାର କରି ଛଅଟା ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ ଦୁଇ ତିନିଟା ଗାଁରେ ହୋଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅଗୁଡ଼ାକରେ ବି ବ୍ଲିଚିଂ ପାଉଡ଼ର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା କମ୍ସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମ୍ସେ କମ୍ ହୋଇଯାଇଛି, ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହୋଇଗଲେଣି। ଯେମିତିକି ପଚାଶ ଆଡ଼େ ବାସି ଯାଇଥିବା, ନଷ୍ଟ ହୋଇଥିବା, ପଚିଶଡ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି, ସେମିତି ନଈ ନାଳ କୂଅ ପୋଖରୀ ବିଲ ଝର

ପାଣି ନ ପିଇ ସାବଧାନ ହେଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା, ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି।

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି, ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆରମ୍ଭ ହେଲା ପଞ୍ଜୀକରଣ, ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥ ଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାପାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ, ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ହୋଇଥିଲା। ଆସନ୍ତାକାଲି ଶ୍ରୀଜୀଉଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପନ୍ନ କରାଯିବ। ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି, ଏବଂ ଆମର ସମସ୍ତ ଅଧିକାରୀଗଣ ଯେମିତିକି ଆମର ପୁଲିସ, ଫାୟାର, ମେଡ଼ିକାଲ ଟିମ୍, ସମସ୍ତେ ଆମର ମାଜିଷ୍ଟ୍ରେଟ୍ସ ସମସ୍ତେ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗାହେଇଛି, ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏସବୁ
0: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରୁ 12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହଁରା, ପରେ ଅପରାହ୍ନ 4:00ରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି,

0: ଏହା ଅତ୍ୟାଧୁନିକ ସହଜ ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା। ଭାରତୀୟ ରେଳବାଇର ନେଟୱର୍କକୁ ଆହୁରି 145 କିଲୋମିଟର ସମ୍ପ୍ରସାରିତ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାରେ 2 ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ପାରାଦୀପ ହରିଦାସପୁର ଦୋହରୀକରଣ ଏବଂ ଝାଡ଼ଖଣ୍ଡରେ ରାଜଖରସୁଆଁ ଡାଙ୍ଗପୋଷି ଚତୁର୍ଥ ଲାଇନ୍ ରହିଛି। ପ୍ରାୟ 3,907 କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏହି ପ୍ରକଳ୍ପଗୁଡ଼ିକୁ 2030-31 ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି।
1: ପାରାଦୀପ ପୋର୍ଟକୁ କନେକ୍ଟିଭିଟି କା ବଡ଼ା ବୁଷ୍ଟ ମିଲେ, ବହୁତ ଅଚ୍ଛା ସିଗ୍ନିଫିକେଣ୍ଟ ଜମ୍ପ ମିଲେ, ଉସ୍କେ ଲିଏ ଆଜ ହରିଦାସପୁର ସେ ପାରାଦୀପ କି ଏକ ନଇ ଲାଇନ ୟାନି ସିଙ୍ଗଲ ଲାଇନ ହେ ଉସ୍କୋ ଡବଲ କରନେ କା ନିର୍ଣ୍ଣୟ ଲିଆ କ୍ୟାବିନେଟ। 74 କିଲୋମିଟର କି ଏ ଲାଇନ ହେ, 2500 କରୋଡ ରୁପିସ କା ଇସମେ ଇନଭେଷ୍ଟମେଣ୍ଟ ଆଏଗା। ମୋଷ୍ଟଲି 70% କେ ଆସପାସ ଲ୍ୟାଣ୍ଡ ରେଲୱେ କି ଅଲରେଡି ଓହାଁ ପେ ଆଭେଲେବଲ ହେ, ତୋ ୟେ ପ୍ରୋଜେକ୍ଟ କାଫି ତେଜି ସେ ଆଗେ ଏକ୍ଜିକ୍ୟୁଟ ହୋଗା।
0: କ୍ୟାବିନେଟ୍ର ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଶ୍ରୀ ମାଝି ଆଶାବ୍ୟକ୍ତ କରିଛନ୍ତି। ଦେଶର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 1,37,500 କୋଟି ଟଙ୍କାର ବ୍ୟୟବରାଦ ସହିତ ସେମିକନ୍ 2.0କୁ ମଧ୍ୟ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଆଗକୁ ବଢ଼ାଇବା ସହିତ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ଭାରତକୁ ସ୍ଥାପିତ କରିବା ଏହି ଯୋଜନାର ଲକ୍ଷ୍ୟ। ରାଜ୍ୟର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବା ସହ ଚିରନ୍ତନ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ଭାଗିଦାରୀ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ସାମିଲ ହେବା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ମାସ 14 ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ କିମ୍ବା ଅଫ୍ଲାଇନ୍ ମୋଡ୍ରେ ଆବେଦନପତ୍ର ଦାଖଲ କରିପାରିବେ। ଏ ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ଯୋଗ୍ୟ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ, ହରିଦ୍ୱାର ଋଷିକେଶକୁ ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା କରିପାରିବେ। ଏ ଯୋଜନାରେ ଆସନ୍ତା ସେପ୍ଟେମ୍ବର 2 ତୀର୍ଥଯାତ୍ରା ଆରମ୍ଭ ହେବ। ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚିତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧୀନରେ 8 ବିଦ୍ୟାଳୟର 9ରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ 200 ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା କୁଜାମେଣ୍ଡିସ୍ଥିତ ସୁନା ପ୍ରତିମା ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଲି ଦେଖିବା ସହ ବିଦ୍ୟାଳୟର ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଲାଗି ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ତିନିଦିନିଆ ଗସ୍ତର ଶେଷ ଦିନରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ସିଡିପିଓ, ମହିଳା ପର୍ଯ୍ୟବେକ୍ଷକ ଓ ବ୍ଲକ ପୋଷଣ ସଂଯୋଜକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ନୂଆପଡ଼ା ଜିଲ୍ଲାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲାରେ କୃଷି ଯନ୍ତ୍ରପାତିର ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର, କୃଷି ବିଦ୍ୟାଳୟ ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5 ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା, ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି 2-ଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଜଣ ଅଂଶଗ୍ରହଣ କରିଥିଲେ।

0: ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶୀ ଅସନ ଧୌରା ଗଛର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2025-26 ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଙ୍ଗି ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସଫଳତାର ସାରଥି ଦକ୍ଷତା ଭାରତ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ଷମ ତଥା ଦକ୍ଷ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଦକ୍ଷତା ଭାରତ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଛି। 2015 ଜୁଲାଇ ମାସ 15 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଆଜି ଏହା 11 ପୂରଣ କରିଛି। ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଯୁବଶକ୍ତି ହିଁ ସବୁଠାରୁ ବଡ଼ ସମ୍ପଦ। ଦକ୍ଷତା ମିଶନ ଜରିଆରେ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଏବଂ ପ୍ରତିଭାକୁ ଠିକ୍ ଦିଗ୍ଦର୍ଶନ ଦେବା ପାଇଁ ପ୍ରୟାସ କରାଯାଉଛି। ଏହି ମିଶନର ମୂଳ ଲକ୍ଷ୍ୟ ହେଉଛି ଯୁବବର୍ଗଙ୍କୁ ଶିଳ୍ପାନୁଷ୍ଠାନ ଉପଯୋଗୀ ତାଲିମ ପ୍ରଦାନ ମାଧ୍ୟମରେ ଅଧିକରୁ ଅଧିକ ଦକ୍ଷ କରିବା। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ଆର୍ଥିକ ଦିଗରୁ ସଶକ୍ତ ହେବା ସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ ପ୍ରଦାନ କରିପାରିବେ। ଏପରିକି ଦେଶର ଅର୍ଥନୈତିକ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ଅଧିକ ସଫଳତା ପ୍ରଦାନ କରିପାରିବ। ଏହି ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷା ସଂସ୍ଥାନ, ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଏବଂ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାରିଗର ତାଲିମ ଯୋଜନା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଏକ ପ୍ରମୁଖ ସ୍ୱଳ୍ପକାଳୀନ ଦକ୍ଷତା ବିକାଶ ପଦକ୍ଷେପ। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନାର 4 ପର୍ଯ୍ୟାୟ ଅଧୀନରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା 737 ଜିଲ୍ଲାରେ 38 କ୍ଷେତ୍ରରେ 37,24,000 ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 16,900 ଅଧିକ ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ବିଦ୍ୟାଳୟ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ଆଇଟିଆଇଗୁଡ଼ିକରେ 6,800 ଅଧିକ ଦକ୍ଷତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେହିଭଳି ଜନଶିକ୍ଷା ସଂସ୍ଥାନ ବ୍ୟବସ୍ଥା ମାଧ୍ୟମରେ ଅଣସାକ୍ଷର, ନବସାକ୍ଷର ଏବଂ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ସମ୍ପ୍ରଦାୟ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଏଥିରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। 2018 ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଅଧୀନରେ ମୋଟ 36,48,992 ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ସିଲେଇ, ଏମ୍ବ୍ରୋଡରୀ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ 26,720 ଜନଜାତି ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କୁ ପଞ୍ଜୀକୃତ କରାଯିବା ସହ ତାଲିମ ପ୍ରଦାନ କରାଯାଇସାରିଛି। December 2024 ପରଠାରୁ ଏହି ବ୍ୟବସ୍ଥା ଅଧୀନରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ଉଦୟମ କାର୍ଟ ପୋର୍ଟାଲ ମାଧ୍ୟମରେ ବିକ୍ରି ବଟା କରାଯାଉଛି, ଫଳରେ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀ ସିଧାସଳଖ କ୍ରେତାଙ୍କ ସହ ସଂଯୋଗ ହେବାର ସୁବିଧା ପାଇପାରୁଛନ୍ତି। ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଗତ 2016 ଅଗଷ୍ଟ ମାସରୁ କାର୍ଯ୍ୟକାରୀ କରାଯାଇଛି। ଷ୍ଟାଇପେଣ୍ଡ ସହାୟତା ପ୍ରଦାନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା ହୋଇଛି। ଶିଖୁଥିବା ସମୟରେ ରୋଜଗାର କର ଏବଂ ଶିଳ୍ପକୈନ୍ଦ୍ରିକ ଦକ୍ଷତା ବିକାଶ ପାଇଁ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଗତ 31 ମାର୍ଚ୍ଚ ସୁଦ୍ଧା ଏହି ଯୋଜନା ଅଧୀନରେ 54,41,000 ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି। ଘରୋଇ ଶିଳ୍ପ ପାଇଁ ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକରେ ଦକ୍ଷ ମାନବ ସମ୍ବଳ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ 1950 କାରିଗର ତାଲିମ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିଯୋଗ୍ୟ ତାଲିମ ପ୍ରଦାନ ମାଧ୍ୟମରେ ବେକାରୀ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶବ୍ୟାପୀ 14,688 ଶିଳ୍ପ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ଯୋଜନା ଅଧୀନରେ 169 ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଛି। ଦକ୍ଷତା ଭାରତ ମିଶନ ମାଧ୍ୟମରେ ମହିଳାଙ୍କର ଭାଗିଦାରିତାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ନିଜର ବ୍ୟବସାୟ ଓ କର୍ମସଂସ୍ଥାନ ଗଠନ କରିପାରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହୋଇଛି। ଦେଶର ପାରମ୍ପରିକ କାରିଗର ଓ ହସ୍ତଶିଳ୍ପୀଙ୍କୁ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ପିଏମ୍ ବିଶ୍ୱକର୍ମା ଯୋଜନା ପ୍ରଣୟନ କରାଯାଇଛି। ଏପରିକି ଦକ୍ଷତା ମିଶନକୁ ବିଶ୍ୱସ୍ତରରେ ମଧ୍ୟ ମାନ୍ୟତା ପ୍ରଦାନ କରାଯାଉଛି। ଦେଶର ଯୁବ ସାମର୍ଥ୍ୟକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ଦିଗରେ ଗତ 11 ବର୍ଷ ମଧ୍ୟରେ ଦକ୍ଷତା ମିଶନ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କୌଶଳଯୁକ୍ତ ଯୁବବର୍ଗ ହିଁ ମୁଖ୍ୟ ସାରଥି ହେବେ, ଏହା ନିଃସନ୍ଦେହରେ କୁହାଯାଇପାରେ।
3: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:00। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠସ୍ଥାନ କରିଛନ୍ତି ଶକ୍ତି ମିଶ୍ରା।

0: ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ନମ୍ବର ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ୍ୱ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟାତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବାର ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତରପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ୍ୱ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡରର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 40 ମିନିଟରୁ 20 ମିନିଟକୁ ହ୍ରାସ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ 1,27,500 କୋଟି ଟଙ୍କାର ବ୍ୟୟ ବରାଦ ସହ ସେମିକନ୍ 2.0କୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଭିତ୍ତି କରି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନା ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କ୍ୟାବିନେଟ୍ 62,500 କୋଟି ଟଙ୍କାର ବ୍ୟୟ ବରାଦ ସହ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ମୋବାଇଲ୍ ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.25%ରୁ 5% ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର

0: ମୋବାଇଲ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: मोबाइल फोन मैन्युफैक्चरिंग स्कीम, इसमें 62,500 करोड़ रुपीस का लेआउट हुआ है। आप सब जानते हैं कि इन 10 वर्षों में मैसिव चेंज आया इलेक्ट्रॉनिक्स मैन्युफैक्चरिंग में। 7 गुना मैन्युफैक्चरिंग बढ़ी, प्रोडक्शन बढ़ा और 11 गुना एक्सपोर्ट बढ़ा 2014 के कंपैरिजन में। और भारत जो मोबाइल फोन इम्पोर्टर था आज नेट एक्सपोर्टर बन गया है और सेकेंड लार्जेस्ट मैन्युफैक्चरर बन गया है भारत मोबाइल फोन का।
0: ଏତତ୍ ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଥିବା 2 ବହୁମୁଖୀ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି 4 ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାୟ 3,907 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁକ୍ତରାଜ୍ୟ ୟୁକେକୁ 140 US ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବେ 2047 ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସହ ଜଡ଼ିତ। ସେ କହିଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼, ଯାହା ଉଭୟ ଦେଶ ପାଇଁ ବଜାର ସୁଯୋଗ ଉନ୍ମୁକ୍ତ କରିବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହା ଦେଶର ସାମଗ୍ରୀ ବାଣିଜ୍ୟକୁ ବଢ଼ାଇବା ସହିତ ଆଗାମୀ ଦିନରେ ସେବା କ୍ଷେତ୍ରକୁ ମଧ୍ୟ ଉତ୍ସାହିତ କରିବ। ଆକାଶବାଣୀ ସମ୍ବାଦ ପକ୍ଷରୁ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି ନେଇ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି। ଭାରତରେ ଅବସ୍ଥାପିତ ୟୁକେ ହାଇକମିଶନର ଲିଣ୍ଡି କ୍ୟାମେରନ୍ ଆକାଶବାଣୀ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ଏକ ବଡ଼ ସଫଳତା। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣର ତରୁଣ ବଜାଜ କହିଛନ୍ତି, ଏହି ଚୁକ୍ତି କୃଷି ଏବଂ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଲାଭଦାୟକ ହେବ। ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ରାୟ କହିଛନ୍ତି, ଏହି ଚୁକ୍ତି ଦ୍ୱାରା ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଉପକୃତ ହେବ। ଆଫ୍ରେଲ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଏ ସାକ୍ତିଭେଲ କହିଛନ୍ତି, ଏହି ଚୁକ୍ତି ଯୋଗୁଁ ଆଗାମୀ 1.5 ବର୍ଷ ମଧ୍ୟରେ ରପ୍ତାନୀ ଦ୍ୱିଗୁଣିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟାଙ୍କର ଏକ ଆଲେଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଆଲେଖ୍ୟରେ ଭାରତ ଟେକ୍ସ 2026 କିପରି ଭାରତର ସମ୍ପୂର୍ଣ୍ଣ ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଏକତ୍ର କରି ଗୋଟିଏ ମଞ୍ଚରେ ରଖିପାରିଛି ସେ ସମ୍ବନ୍ଧରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପଦକ୍ଷେପ ଦେଶର ଉତ୍ପାଦନ କ୍ଷମତା, ସମୃଦ୍ଧ ବୟନ ସଂସ୍କୃତି ଏବଂ ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଉପସ୍ଥିତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଟେକ୍ସ ବୟନଶିଳ୍ପ କ୍ଷେତ୍ର ପାଇଁ ଭାରତର ଭିଜନ 2030 ରୂପରେଖକୁ ପ୍ରତିଫଳିତ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆଜି ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ଏଥିସହ ଇରାନ ଉପରେ ନୌସେନା ଅବରୋଧ ଲଗାଇଛି। ଆମେରିକାର ଏହି ଆକ୍ରମଣ ଇରାନ ସେନାର ଏକ ବ୍ୟାରେକ୍ ଉପରେ ହୋଇଥିବାର ଇରାନ କହିଛି, ଯେଉଁଥିରେ 7 ସୈନିକ ପ୍ରାଣ ହରାଇଛନ୍ତି ଏବଂ ସାରା ଦେଶରେ 260 ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ ସରକାରଙ୍କ ମୁଖପାତ୍ର ଫାତେମା ମୋହାଜେରାନି କହିଛନ୍ତି, ଗତ କିଛିଦିନ ମଧ୍ୟରେ 30 ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅବରୋଧ ପରେ ଉଭୟ ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥ ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୁଇ ଦେଶ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସମ୍ପୂର୍ଣ୍ଣ ପ୍ରଭାବହୀନ କରିଦେଇଛି। ଏହି ଅବରୋଧ ଯୋଗୁଁ ସେମାନେ ପଶ୍ଚିମ ଏସିଆରୁ ହେଉଥିବା ତୈଳ ଏବଂ ଗ୍ୟାସ୍ ରପ୍ତାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଇରାନର ରିଭଲ୍ୟୁସନାରୀ ଗାର୍ଡ ଚେତାବନୀ ଦେଇ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବେଲ୍ଜିୟମ୍ର ବ୍ରସେଲ୍ସଠାରେ ଷ୍ଟାର୍ଟଅପ୍, ଗବେଷଣା ଏବଂ ନବସୃଜନ ପାଇଁ ୟୁରୋପୀୟ ସଂଘର କମିଶନର ଏକାଟେରିନା ଜାହାରିବାଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ବୈଠକରେ ସେମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାର ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ନବସୃଜନ ହବ୍, ଷ୍ଟାର୍ଟଅପ୍ ଏବଂ ହୋରାଇଜନ୍ ୟୁରୋପ ସହ ଯୋଡ଼ି ହେବା ସମ୍ପର୍କରେ ମଧ୍ୟ ମତ ବିନିମୟ ହୋଇଛି। ଦୁଇଦିନିଆ ବେଲ୍ଜିୟମ୍ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ବ୍ରସେଲ୍ସଠାରେ ବେଲ୍ଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ପ୍ରୋଭଟ୍ଙ୍କ ସହ ମିଳିତ ଭାବେ ଭାରତ ବେଲ୍ଜିୟମ୍ ରଣନୈତିକ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାଜନୈତିକ ଅର୍ଥନୈତିକ ପୁଞ୍ଜିନିବେଶ ସ୍ୱଚ୍ଛ ଶକ୍ତି ପ୍ରତିରକ୍ଷା ମୋବିଲିଟି ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗର ସମୀକ୍ଷା ହୋଇଥିଲା। ଏଥିସହ ବନ୍ଦର ସାମୁଦ୍ରିକ ବ୍ୟାପାର ସେମିକଣ୍ଡକ୍ଟର ଏବଂ ଯୋଗାଣ ଶୃଙ୍ଖଳରୁ ବିପଦ ହ୍ରାସ କରିବା ପାଇଁ ବ୍ୟାପକ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ପଶ୍ଚିମ ଏସିଆ ସମେତ ବିଶ୍ୱର ଘଟଣାବଳୀ ଉପରେ ନିଜ ନିଜର ମତ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନ୍ଡିଡିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀରେ ଗୋବରର ବୈଜ୍ଞାନିକ ଉପଯୋଗ କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟ୍ଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ପେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରାୟଗଡ଼ା ଜିଲ୍ଲା ସମ୍ପର୍କରେ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଜନାକୁ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।
4: ରାୟଗଡ଼ା ବନଖଣ୍ଡରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଧାୟକ ଆପାଲ ସ୍ୱାମୀ କାଡ୍ରାକା। ଜନପ୍ରତିନିଧି, ବନ ବିଭାଗ, ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପରୁ ଷ୍ଟେନ୍ ଗନ୍, ରାଇଫଲ, କଣ୍ଟ୍ରିମେଡ୍ ବନ୍ଧୁକ, ଗୁଳି, ମାଗାଜିନ୍, ଗନ୍ ପାଉଡର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ଓ ୟୁନିସେଫ୍ ପ୍ରତିନିଧିମାନେ ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଭିଭିଜି ରାମଜି ଯୋଜନାର ଶୁଭାରମ୍ଭ ସହ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ 5-ଦିନିଆ ପ୍ରଦର୍ଶନୀ ଓ ସେମିନାର ସଫଳତାର ସହ ସମାପ୍ତ ହୋଇଛି। ଉଦ୍ୟୋଗ ଓ ସ୍ୱରୋଜଗାର ପ୍ରୋହାହନ ଉପରେ ଏଥିରେ ଆଲୋଚନା କରାଯାଇଛି। ବିଷମ କଟକରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଛି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଣୀ ମନ୍ଦିରର ଦାନହୁଣ୍ଡିରୁ 5 ମାସରେ 1,22,29,623 ଟଙ୍କା, 32 ଗ୍ରାମ ସୁନା

0: ଏକ କିଲୋ 300 ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଛି। ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲାର 5 ବର୍ଷରୁ କମ୍ ବୟସର 111,000ରୁ ଅଧିକ ଶିଶୁଙ୍କୁ ପୋଲିଓ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 1032 ବୁଥ୍, 34 ଟ୍ରାନ୍ଜିଟ୍ ଓ 23 ମୋବାଇଲ୍ ଟିମ୍ ଗଠନ କରାଯାଇଛି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିବାବେଳେ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଦିଆଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସମସ୍ତ ମତଦାତା ତଥ୍ୟର 100% ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜନକଲ୍ୟାଣ ମେଳା ଓ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଗରିକଙ୍କୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସଚେତନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସ ଜିଲ୍ଲାରେ ପାଳିତ ହୋଇଥିବାବେଳେ କୋଡିଙ୍ଗାମାଳି ବକ୍ସାଇଡ୍ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ସେହିପରି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ଅଧୀନରେ ରାୟଗଡ଼ାର 81,000ରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 7:30। ଏଥର ଶୁଣନ୍ତୁ କୃଷିଜୀବୀ ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ, ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ପ୍ରାରମ୍ଭରେ ରହିଛି କିଛି ବିଜ୍ଞାପନ ବିରତି।
2: ଟିପିଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା, ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି? ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ, ଆଜ୍ଞା ହଁ, ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800-345-6718 କିମ୍ବା 1912 ଯୋଗାଯୋଗ କରନ୍ତୁ।
3: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
4: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
5: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
3: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
5: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା, ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
4: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
5: ହଁ ମାମା, ସଞ୍ଚୟ ବି ସୁବିଧା ବି।
3: ଆସୁନ 1800-345-6718 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
6: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
7: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
9: ଏକ ପ୍ରକାର ସେ PM ଜୟ ଅବ ଗରିବୋ କି ଜୟ ବନ ଗଈ।

ଜୁହାର ଜୁହାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ, ବିଶୁ ଭାଇର ଜୁହାର। ତେଣୁ ବର୍ଷା ହୋଇଯାଇଛି, ବର୍ଷା ହୋଇଯିବା ଫଳରେ ଆମ ନଈ ପୋଖରୀ କୂଅ ଇତ୍ୟାଦିରେ ପାଣି ପୂରିଯାଇଛି। କୂଅରେ ପାଣି ପୂରିଯାଇଥାଏ ତ ଦେଖାଯାଏ ଆମ ଲୋକମାନେ କୂଅରୁ ପାଣି ପିଅନ୍ତି, ଯାହାଫଳରେ କ'ଣ ହୁଏ ନା ଯେଉଁ ପାଣି ପଶିଗଲା ବର୍ଷା ପାଣି ସେଥିରେ ବିଭିନ୍ନ ଅଳିଆ ଆବର୍ଜନା ମିଶି ମଧ୍ୟ ପଶିଯାଇଥାଏ, ଯାହାକି ପାଣିକି ଗୋଳିଆ କରିଦିଏ। ସେ ଗୋଳିଆ ପାଣିକୁ ପିଇ

ଦେଖାଯାଏ ଯେ ବିଭିନ୍ନ ଲୋକ ଝାଡ଼ା ରୋଗରେ ପଡ଼ିଥାନ୍ତି। ତେଣୁ ଏବେ ମଧ୍ୟ ଆମ ଓଡ଼ିଶାରେ ଝାଡ଼ା ବାନ୍ତିରେ ଆପଣମାନେ ଯେମିତି ଜାଣିଛନ୍ତି ଯାଜପୁର ଜିଲ୍ଲା କୁହନ୍ତୁ, ଆମ କେନ୍ଦୁଝର ଜିଲ୍ଲାର କିଛି ଅଂଶ, ଢେଙ୍କାନାଳ ଏବଂ ଭଦ୍ରକ ଜିଲ୍ଲା ମଧ୍ୟ କିଛି କିଛି ଅଂଶ ଲୋକମାନେ ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହେଲେଣି। ତେଣୁ ଏଥିରୁ ଆମେ ମୁକ୍ତି ପାଇବା ପାଇଁ ହେଲେ, ରକ୍ଷା ପାଇବା ପାଇଁ ହେଲେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ଆମେ ଭଲ ଭାବରେ ପାଣିକୁ ଫୁଟେଇ ପିଇବା, କିମ୍ବା ପାଣିରେ ବ୍ଲିଚିଂ ପକାଇ, କିମ୍ବା ନିଜ ଯଦି ବାଲ୍ଟି କିମ୍ବା ଗରାରେ ପାଣି ରଖିଛନ୍ତି ସେ ପାଣିରେ ମଧ୍ୟ ଆମେ କ୍ଲୋରିନ୍ ବଟିକା ପକାଇ ମଧ୍ୟ ଆମେ ପିଇପାରିବା। ଏବଂ ଏଥିସହିତ ଆମେ ଯେତେବେଳେ ରୋଷେଇ କରୁଛନ୍ତି, ରୋଷେଇ କରିବା ସମୟରେ ଆମେ ହାତକୁ ଭଲ ଭାବରେ ଧୋଇ ବା ଯତ୍ନ ସହକାରେ, ବା ଯେଉଁ ପନିପରିବା ଆଣିଲେ ତାକୁ ମଧ୍ୟ ଭଲ ଭାବରେ ଧୋଇ ଆମେ ରୋଷେଇ କରିବା ଆବଶ୍ୟକ। ଯଦି ଆମେ ରୋଷେଇ କରିବା ସମୟରେ ସାବଧାନତା ଅବଲମ୍ବନ କରୁନାହାନ୍ତି, କିମ୍ବା ଆମେ ଖାଇବା ସମୟରେ ସାବଧାନତା ଅବଲମ୍ବନ କରୁନାହାନ୍ତି, ତେବେ ଆମକୁ ଏଇ ତରଳ ଝାଡ଼ା ଭଳି ରୋଗରେ ପଡ଼ିବାର ସମ୍ଭାବନା ରହିଛି ଏବଂ ଅସୁସ୍ଥ ମଧ୍ୟ ହୋଇଯିବାର ବହୁତ ସମ୍ଭାବନା ରହିଛି। ଆମେ ଯଥେଷ୍ଟା କରିବା ଭଲ ଭାବରେ ହାତକୁ ପରିଷ୍କାର କରି, ଆମେ ଯେଉଁଠି ରୋଷେଇ କରୁଛନ୍ତି ତାକୁ ପରିଷ୍କାର କରି, ଏବଂ ଖାଇବା ସମୟରେ ମଧ୍ୟ ଆମେ ଭଲ ଭାବରେ ପରିଷ୍କାର ହୋଇ ଖାଇବା, ତେବେ ଆମେ ଏଥିରୁ ମୁକ୍ତି ପାଇପାରିବା, ନହେଲେ ଏ ରୋଗ ବ୍ୟାପି ବ୍ୟାପି ଚାଲିଥିବ। ତେଣୁ ଆମେ ଯେଉଁ ପାଣି ପିଉଛନ୍ତି ଆଗେ ସେଥିରେ ନଜର ରଖିବା। ଆମେ ଫୁଟେଇକି ପାଣି ପିଉଛନ୍ତି ତ, ଯଦି ନ ଫୁଟେଇକି ପିଉଛନ୍ତି ତାହେଲେ ଆମେ ବ୍ଲିଚିଂ ପାଉଡ଼ର ପକାଇଛନ୍ତି କି, ଏବଂ ବ୍ଲିଚିଂ ପାଉଡ଼ର ସପ୍ତାହକୁ ଥରେ ଥରେ କୂଅରେ ପକାଇବାକୁ ପଡ଼ିବ, ତେବେ ପାଣିର ଆମେ ଶୁଦ୍ଧତା ଆଣିପାରିବା ଏବଂ ଆମେ ଯାହା ପାଣି ପିଇଲେ ଆଉ ସେଥିରେ କିଛି ଅସୁବିଧା ହେବ ନାହିଁ। ଆମେ ବେଳେବେଳେ ଦେଖାଯାଏ ଆମ ଲୋକମାନେ କହନ୍ତି ଯେ ଆମେ ପାଣି କେତେ ଫୁଟେଇବୁ, ବର୍ତ୍ତମାନ ତ ଆଉ କାଠର ସୁବିଧା ନାହିଁ, ଆମେ ଏତେ ଜାଳ କେଉଁଠୁ ଆଣିବୁ। ଆପଣ ଜମା ବ୍ୟସ୍ତ ହେବେନି, ଆପଣ ଯେତେବେଳେ ରୋଷେଇ କରୁଛନ୍ତି ରୋଷେଇ କରିବା ଡେକ୍ଚି ଉପରେ ଯଦି ଆଉ ଗୋଟେ ପାଣିକୁ ଆମେ ରଖିଦେବା, ପାଣି ଡେକ୍ଚି ଛୋଟଟେ ରଖିଦେବା, ଢାଙ୍କିଦେବା, ତେବେ ଏ ପାଣି ଗରମ ହେବା ସମୟରେ ସେ ପାଣି ମଧ୍ୟ ଭାତ ହେବା ଭିତରେ ସିଏ ମଧ୍ୟ ଫୁଟି ଯାଇଥିବ, ଯାହାଫଳରେ ଆମେ ତାକୁ ଥଣ୍ଡା କରିକି ପିଇଲେ ଆମର ଆଉ କିଛି ଅସୁବିଧା ହେବ ନାହିଁ। ପାଣିକି ସବୁ ଛାଣି ଫୁଟେଇକି ପିଅନ୍ତୁ, ଦେଖିବେ ଏ ଯେଉଁ ତରଳ ଝାଡ଼ା ବା ଡାଇରିଆ ଭଳି ପରିସ୍ଥିତି ଦେଖାଦେବ ନାହିଁ ଏବଂ ଆମର କୌଣସି ଅସୁବିଧା ହେବ ନାହିଁ। ଆଉ ଡାଇରିଆ ଜଣକୁ ହେଲା ମାନେ ଗାଁ ସାରା ବ୍ୟାପିବାର ବହୁତ ସମ୍ଭାବନା ରହିଛି। ଏବଂ ଯଦି ଆପଣଙ୍କୁ ତରଳ ଝାଡ଼ା ହେଉଛି, ଆପଣ ଜମା ବି ଡେରି ନକରି ସାଙ୍ଗେ ସାଙ୍ଗେ ମେଡ଼ିକାଲକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରନ୍ତୁ ଏବଂ ଚିକିତ୍ସିତ ହୁଅନ୍ତୁ, ଦେଖିବେ ଏଥିରୁ କିଛି ଅସୁବିଧା ହେବ ନାହିଁ। ତେବେ ଆଜିର ବୈଠକରେ ଗୋଟିଏ ଭଜନ ଶୁଣିବାର ସମୟ ହେଲାଣି, ଚାଲନ୍ତୁ ଭଜନଟିଏ ଶୁଣିବା।

0: ଭଜନ ପରେ ପରେ ଆମେ ଭୋଜନର ଚିନ୍ତା ବା ପେଟ ପାଟଣାର ଚିନ୍ତା। ତେବେ ଆଜିର ବୈଠକରେ କଦଳୀ ଚାଷ ଉପରେ ଆଲୋଚନା ଅଛି, ଚାଲନ୍ତୁ ଶୁଣିବା।
1: ତ ବନ୍ଧୁ, ଆପଣମାନେ ଯେମିତିକି ଜାଣିଛନ୍ତି ଆମେ ଚାଷବାସ କାର୍ଯ୍ୟକ୍ରମରେ ଅନେକ ପ୍ରକାର ଚାଷ ବିଷୟରେ ଆଲୋଚନା କରନ୍ତି। ତେବେ ସେହିଭଳି ଚାଷ ବିଷୟରେ ଆଲୋଚନା କରିବା ପାଇଁ ଆଜି ମୋ ସହିତ ଅଛନ୍ତି ଜଣେ ଅଗ୍ରଣୀ ଚାଷୀ, ତାଙ୍କଠାରୁ ଜାଣିବା ତାଙ୍କ ପରିଚୟ। ତେବେ ଆପଣଙ୍କୁ ସ୍ୱାଗତ।
2: ମୁଁ ରସାନନ୍ଦ ଘଣା, ମୁଁ ଛେଣ୍ଡକାପୁରୁ ଆସିଛି। ମୁଁ ବ୍ୟବସାୟ କରିବା ସହିତ ଚାଷକୁ ମଧ୍ୟ ଅଗ୍ରାଧିକାର ଦେଇଛି, ଏବଂ ଚାଷ ହିଁ ଆମର ମୌଳିକ, ଆମେ ଚାଷ କରି ପରିବାର ପ୍ରତିପୋଷଣ କରିଥାଉ।
1: ତେବେ ରସାନନ୍ଦ ବାବୁ, ଆପଣ ଏବେ ବହୁତ ମାତ୍ରାରେ କଦଳୀ ଚାଷ କରିଛନ୍ତି, ଏବେ ଏଇ କଦଳୀ ଚାଷ କରିବା ପାଇଁ ମନ କେବେଠୁ ବଳେଇଲେ?
2: ମୁଁ 14-15 ମସିହା ଯେତେବେଳେ ହେଲା, ଯେତେବେଳେ ମୋ ବାଡ଼ିରେ ଗୋଟେ OLIC ମାଧ୍ୟମରେ ଗୋଟେ ବୋରିଂ ହେଲା ମୋ କ୍ଷେତରେ। 2 ବର୍ଷ ଅନ୍ୟାନ୍ୟ ପନିପରିବା ଚାଷ ହେଲା, ତାପରେ ମନ ବଳିଲା ଯେ ଆମେ ଏଇଠି ଗୋଟେ ଲଙ୍ଗ ଟର୍ମର ଚାଷ କଲେ ଭଲ ବେନିଫିଟ୍ ମିଳିବ। ସେଥିପାଇଁ ପ୍ରଥମରେ ମୁଁ ଟିସୁ କଦଳୀ ହର୍ଟିକଲଚରଙ୍କ ସହିତ ଯୋଗାଯୋଗ କରି ଟିସୁ କଦଳୀ ଚାଷ କରିଥିଲି। ହର୍ଟିକଲଚର ମାଧ୍ୟମରୁ ମୁଁ ଟିସୁ କଦଳୀ ଆଣିଥିଲି, ଏବଂ ସେଗୁଡ଼ାକି ଆମର ଖାଇବା କଦଳୀ। ସେ ଆଣିକି ମୁଁ ପ୍ରଥମରେ ତାକୁ ଗାତ କରାହେଇଥିଲା, ଜମିକୁ ପ୍ରଥମରେ ଚାଷ କରାହେଇଥିଲା ଭଲ ଭାବରେ। ତାପରେ ଗାତ କରିକିରି ସେ ଗାତ କଲା ପରେ ତା ଦେହରେ କମ୍ପୋଷ୍ଟ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଦେଇ ପୋଡ଼ାପୋଡ଼ି କରି ଗାତକୁ ବିଶୋଧନ କରାଗଲା। ବିଶୋଧନ ପରେ କଦଳୀ ଗଛ ହର୍ଟିକଲଚର ଆଣିଥିଲି, ଏବଂ ଆଣିଲା ପରେ ତାକୁ ଗାତରେ ବିଶୋଧନ କରିକି ଲଗାହେଲା। ଲଗା ହେବା ପରେ ତାକୁ ପ୍ରଥମରେ ଅଳ୍ପ ଅଳ୍ପ ପାଣି ଦିଆଗଲା। ତାକୁ କଦଳୀ ଗଛ ଗୋଟେରୁ ଗୋଟେ 6 ଫୁଟ କଦଳୀ ଗଛ ଲଗାଯିବ। ତାକୁ ଲଗାଇଲା ପରେ ଆଉ ଛୋଟ ଛୋଟ ଗଛ ହୋଇଥାଏ, ତେଣୁ ତାକୁ ଲଗାଇକିରି ପ୍ରଥମରେ ତାକୁ ଗଛକୁ ଟିକିଏ ହୃଷ୍ଟପୃଷ୍ଟ କରିବା ପାଇଁ ଟିକିଏ ହାତରେ ଅଳ୍ପ ଅଳ୍ପ ପାଣି ଦିଆଗଲା। ତାପରେ ତାକୁ ଗଛ ଯେତେବେଳେ କେନା ମାରିଲା ବା ପତ୍ର କଣିଲା, ସେତେବେଳକୁ ଆମ ଖୁସାଖୁସି ହୋଇକିରି ପୁଣି ସାର DAP ପଟାସ ଯିଏକି ସବୁ ସାର ମିଶାଇକିରି ଗଛ ମୂଳେ ଦିଆହେଲା। ଦିଆହେବା ପରେ ଗଛ ଯେତେବେଳେ ଟିକିଏ ବଡ଼ ହୋଇଗଲା, କେନାଲ ମାଧ୍ୟମରେ ତାକୁ ପାଣି ମଡ଼ା ହେଲା, ଏବଂ ଧୀରେ ଧୀରେ ଗଛ ସବୁ ବଡ଼ ହୋଇଗଲା।
1: ଦେଖାଯାଏ ଚାଷୀ ଭାଇମାନେ ଯେତେବେଳେ କଦଳୀ ଚାଷ କରନ୍ତି, ସେମାନେ କଦଳୀ ଗଛ ତ ଲଗାଇ ଦିଅନ୍ତି, କିନ୍ତୁ କଦଳୀ ଗଛ ଠିକ୍ ଭାବେ ଯତ୍ନ ନ ନେଇପାରିଲେ କଦଳୀ ବେଳେବେଳେ ରୋଗିଣା ହୋଇପଡ଼େ। ତେବେ ଏ ଯେଉଁ କଦଳୀକୁ ଠିକ୍ ଭାବରେ ବଡ଼ କରିବା ପାଇଁ କ'ଣ ସବୁ ଆପଣ ପଦକ୍ଷେପ ନେଇଛନ୍ତି?
2: ଦେଖନ୍ତୁ, କଦଳୀକୁ ଠିକ୍ ଭାବରେ ଯତ୍ନ ନେବା ପାଇଁ ପ୍ରଥମରେ ଯେତେବେଳେ ଛୋଟ ଥାଏ, ସେତେବେଳେ ତା ପତ୍ରରେ ଗୋଟେ ଗୋଟେ ଛୋଟ ଛୋଟ ପୋକ ଲାଗନ୍ତି, ଯେଉଁଗୁଡ଼ା ପତ୍ର ମାନେ ତା ସବୁଜ ଅଂଶଟାକୁ ପୁରା ଖାଇଦିଅନ୍ତି, କଣା କଣା କରିଦିଅନ୍ତି। ଏବଂ କିଛି ଗଛ ଖାଦ୍ୟ ଅଭାବରୁ ମଧ୍ୟ ହଳଦିଆ ହଳଦିଆ ପତ୍ର ହୋଇକି ତାକୁ ସେସବୁ ରୋଗରେ ଆକ୍ରାନ୍ତ ହୁଅନ୍ତି। କିନ୍ତୁ ସେ ରୋଗକୁ ଦମନ କରିବା ପାଇଁ ଆମେ ଔଷଧ ଦୋକାନରୁ ଔଷଧ ଆଣିକି ଯଦି ତାକୁ ସ୍ପ୍ରେ କରିଦେବା, ତାହେଲେ ଗୋଟେ ଦୁଇଟା ଯେତେବେଳେ ଗଛ ଦେଖାଯିବ ସେତେବେଳେ ଯଦି ସ୍ପ୍ରେ କରିଦିଆଯିବ, ତାହେଲେ ରୋଗ କଣ୍ଟ୍ରୋଲ ହୋଇଯିବ। ଯଦି ଆମେ ନ କରୁଛେ, ତାହେଲେ ସେ ଧୀରେ ଧୀରେ ଗୋଟେ ଗଛରୁ ଆଉ ଗୋଟେ ଗଛ ଆଉ ଗୋଟେ ପୁରା ଚାଷ ଯେତିକି ହେଇଥିବ ସବୁଗୁଡ଼ାକ ନଷ୍ଟ କରିଦେବ ସେ ପୋକ।
1: ତେବେ ଆପଣ ତ କହିଲେ ଯେମିତି କଦଳୀ ଗଛରେ ବି ରୋଗ ଅଛି, ସେ ରୋଗର ଆମେ ସମାଧାନ କରିବା ପାଇଁ ହେଲେ ସାଧାରଣ ଭାବରେ ଔଷଧ ସ୍ପ୍ରେ କରିବାକୁ ପଡ଼ିବ। ତେବେ ଏଇ ଛୋଟବେଳୁ ଗଛ ଯେଉଁ ଗୋଟେ ଗୋଟେ ମରିଯାଏ, ସେ ମରିଯିବାର କାରଣ କ'ଣ, ଆପଣଙ୍କର ଅନୁଭୂତି କ'ଣ ରହିଛି?
2: ସେଗୁଡ଼ା ଦେଖନ୍ତୁ ଆଜ୍ଞା, ଗୋଟେ ହେଲା ଉଇ ଟାଡ଼ି ଦିଅନ୍ତି। ଯଦି ମାଟିଟାକୁ ଭଲ ଭାବରେ ବିଶୋଧନ କରିନଥିବେ, ତାହେଲେ ସେ ଚେରକୁ ଉଇ ଲାଗିଯିବ। ଯଦି ଛୋଟ ଗଛରେ ଯଦି ଅଧିକ ପାଣି ହୁଏ, ତାହେଲେ ସେ ଗଛର ଯେଉଁ ଛୋଟ ଆଳୁ ଭଳିଆ ଥାଏ ନା, ସେଇଟା ପଚିଯାଏ, ତେଣୁ ସେ ଗଛ ମରିଯାଏ।
1: ଠିକ୍ କଥା, ବଢ଼ିଆ କଥା। ଆମ ଚାଷୀ ଭାଇମାନେ ବି ଜାଣିନଥାନ୍ତି ଆଜିକା, ତ ଚାଷୀ ଭାଇ ପାଣି ବେଶୀ ଦିଅନ୍ତି, ଛୋଟ ଗଛକୁ କମ୍ ପାଣି ଦରକାର, ତାକୁ କମ୍ ପାଣି ଦେବା। ବା ଆମେ ତଳ ଅଂଶକୁ ଯେଉଁଠି ମାଟିଟାକୁ ଆମେ ବିଶୋଧନ କରିବା, ବା ସେଥିରେ ଆମେ ଯେତେବେଳେ ଗଛ ଲଗାଇବା, କିଛି ଗାମାକ୍ସିନ୍ ମଧ୍ୟ ଦେଇଦେଲେ ବହୁତ ଭଲ,
2: କିମ୍ବା ଦାନାଦାର
1: ଦେଇଦେଲେ ଭଲ। ତେବେ ଗୋଟିଏ ଗଛକୁ ଲଗାଇ ସାରିଲେ ବଡ଼ କଲେ, ଯେତେବେଳେ ବଡ଼ ହୋଇଯାଏ ଗଛଟି, ଆପଣ ସେତେବେଳେ ପାଣି କେମିତି ଦିଅନ୍ତି? କେନାଲ ହିସାବରେ ପାଣି ଦିଅନ୍ତି ନା ଆପଣ ଯେମିତି କହୁଥିଲେ କମ୍ କମ୍ ପାଣି ଦିଅନ୍ତି?
2: ନାଇଁ, ସେଇଟା କେନାଲ ମାଧ୍ୟମରେ ଯେତେବେଳେ ଗଛର ଗ୍ରୋଥ ବଡ଼ ହୋଇଯିବ, 3-4 ଫୁଟ ହୋଇଯିବ, ସେତେବେଳେ ଆପଣଙ୍କୁ ଆଉ କମ୍ କମ୍ ପାଣି ନାହିଁ, ସେତେବେଳେ ପାଣି ଆପଣଙ୍କୁ ଡ୍ରେନ୍ କରିକି ଚପେଇବାକୁ ପଡ଼ିବ। ଡ୍ରେନ୍ କରିକି ଚପେଇ ଦେଲେ କଦଳୀରେ ଆଜ୍ଞା, ଯେତେବେଳେ ଗଛ ଗ୍ରୋଥ ହୋଇଯିବ ବା ବଡ଼ ହୋଇଯିବ।

0: ନିହାତି ଲଙ୍ଗ୍ ଟର୍ମ ଦରକାର ହେବ। ଯଦି ବାଲିଆ ମାଟି ରହୁଛି ଆପଣଙ୍କର ସପ୍ତାହରେ ଥରେ ଲେଖା ପାଣି ନିଶ୍ଚିତ ଭାବରେ ଲାଗିବ।
1: ମାଟିର ବତରକୁ ଦେଖି
0: ମାଟିର ବତରକୁ ଦେଖି ନିଶ୍ଚିତ ଭାବରେ ପାଣି ଦେବାକୁ ପଡ଼ିବ।
1: ତେବେ ଆପଣ ଯେମିତି କହିଲେ କି 6 ଫୁଟରେ 6 ଫୁଟ ଆପଣ ଲଗେଇଲେ, କିନ୍ତୁ ଗାତଟା କେତେ କରିବାକୁ ପଡ଼ିବ?
0: ଗାତଟା ଆଜ୍ଞା ଦେଖନ୍ତୁ, ଗାତ ନିହାତି 1.5 ଫୁଟରେ 2 ଫୁଟ ଗାତ ନିହାତି ଆବଶ୍ୟକ କରିବାକୁ ପଡ଼ିବ।
1: ତେବେ ଆମେ ତଳଟା ଯେତେ ନରମ କରିବା ତାହେଲେ ମୁଁ ଭାବୁଛି କଦଳୀ ଗଛ ବେଶୀ ବଢ଼ିପାରିବ,
0: ବଢ଼ିପାରିବ, ଖାଦ୍ୟ ତଳୁ ସିଏ ସଂଗ୍ରହ କରିପାରିବ।
1: ଯେହେତୁ କଦଳୀ ଗଛ ତ ସେମିତି ଅନ୍ୟ ଗଛ ଭଳି ବଡ଼ ବଡ଼ ଚେର ନାହିଁ,
0: ନାଇଁ
1: ଛୋଟ ଚେର, ତେଣୁ ତା ପାଇଁ ଯେତେ ତଳଟା ହାଲୁକା
0: ଭଲ, କ'ଣ କି ସେ ପବନ ଦେଲେ ମଧ୍ୟ ଟିକେ ଗଛଟା ରହିପାରିବ, ନହେଲେ ଉପରେ ରହିଲା ସେ ତା ଆଳୁ ଅଂଶ ଉପରେ ତାକୁ ଶୀଘ୍ର ପବନ ଦେଲେ ପଡ଼ିଦେବ।
1: ତେବେ ଗୋଟେ ଗଛ କେତେ ଦିନର ହେଲେ ଫଳ ଆସିବ ତାର କଦଳୀ ହେବ?
0: ସିଏ ଗୋଟେ ଗଛ ଆଜ୍ଞା 11 ମାସ ଲାଗିବ ସେ ଫଳ ଫଳିବା ପାଇଁ।
1: 11 ମାସରେ
0: ସେ ଫଳ ଦେବ।
1: 11 ମାସରେ ଫଳ ଦେଲେ କେତେ ଦିନରେ ସେ ଫଳ ପୁଣି ଖାଇବା ଉପଯୋଗୀ ହେଇପଡ଼େ?
0: ସେ ହେଇଯିବ ଆଜ୍ଞା ଆପଣଙ୍କୁ କମ୍ପ୍ଲିଟଲି 15 ମାସ ହେଲା ବେଳକୁ କଦଳୀ ବାହାରିଯିବ।
1: 15 ମାସ ହେଲେ କଦଳୀ ବାହାରିଯିବ
0: ବାହାରିଯିବ
1: ତେବେ ଗୋଟେ ଗଛରେ କେତେଟା କଦଳୀ ହେବ?
0: ଗୋଟେ ଗଛରେ ତ ଆଜ୍ଞା ଗୋଟେ କଦଳୀ ରହିବ,
1: ଗୋଟେ କାନ୍ଦି ହେବ।
0: କିନ୍ତୁ ଯେଉଁ କାନ୍ଦି ଆପଣଙ୍କର ଗୋଟେ ଜାଗାରେ ଥିବ ସେଠି ବହୁତ ପିଲ ମାରିବ।
1: ଆଚ୍ଛା ଆଚ୍ଛା,
0: ସେ ପିଲ ଆପଣ ପିଲକୁ ମାରିଦେବେ, ପିଲକୁ ପ୍ରଥମରେ ମାରିଦେବାକୁ ପଡ଼ିବ। ପିଲକୁ ମାରିବାର ଉପାୟ ହେଉଛି ତାକୁ କାଟିଦେବେ, କାଟିଦେଇ ସାରିଲା ପରେ ସେ ଯେଉଁ ତାର ମିଡିଲ ଅଂଶରେ କିରୋସିନ ଟିକେ ପକେଇଦେଲେ ସେ ଆଉ ଦବିଯିବ, ଆଉ ସେ ପୁଣି କଅଁଳିବନି, ନହେଲେ ଯେତେ କାଟିବେ ସେତେ ସେ କଅଁଳି ଚାଲିଥିବ, ତେଣୁ କିରୋସିନ ପକେଇଦେଲେ ସେ ଆଉ କଅଁଳିଯିବ। ଆପଣଙ୍କର ଗଛର ଯେତେବେଳେ ସିଏ ଯେତେବେଳେ ଗଛଟା ଆପଣଙ୍କର ଫଳ ଧରିଗଲା, ଗୋଟିଏ କେବଳ ପିଲର ତାକୁ ରଖିବେ।
1: ଆଚ୍ଛା,
0: ଗୋଟିଏ ପିଲ ରଖିଲେ ସେ ପିଲରଟି ତା ଗଛ ସହିତ ସିଏ ରହିକି ଲାଗିକି ରହିବ। କଦଳୀଟା ଆପଣଙ୍କର ଯେତେବେଳେ ପାକୁଡ଼ିଯିବ ବା ହେଇଗଲା ସେତେବେଳେ ତ ଖାନ୍ଦି କାଟିକି ଗଛ ବି କାଟିଦେବେ, ହେଲେ ଯେଉଁ ଗଛଟି ଆପଣ ଯେଉଁ ପିଲରଟି ରଖିଥିଲେ ସେ ପିଲର ପୁଣି ସେକେଣ୍ଡ ବର୍ଷ ରହିବ।
1: ତାମାନେ ଆମେ ଗୋଟିଏ ଗଛରେ ଗୋଟିଏ କାନ୍ଧି ହେଲା,
0: ଗୋଟିଏ
1: ବର୍ଷ ପରେ ସରିଗଲା
0: ବର୍ଷ,
1: ତାପରେ ପୁନର୍ବାର ଆରଥର ପାଇଁ ହେଲେ ଆଉ ଗୋଟେ ଗଛ ଦରକାର, ସେଇ ଗଛ ସେଠୁ ପିଲ ମାରିବ, ଆମର ଆଉ ଚାରା ଦରକାର ନାହିଁ,
0: କିନ୍ତୁ ସେଟା 3 ବର୍ଷ ପର୍ଯ୍ୟନ୍ତ ସେ ଗୋଟିଏ ମନ୍ଦା 3 ବର୍ଷ ପର୍ଯ୍ୟନ୍ତ ଆପଣ ଚାଷ ରଖିପାରିବେ।
1: 3 ବର୍ଷ ପରେ ରଖିଲେ କ'ଣ ଅସୁବିଧା ହେବ?
0: ସେତେବେଳକୁ ଆପଣଙ୍କର ଖାଦ୍ୟ ସେ ଜାଗାର ବି କମିଯାଇଥିବ ଏବଂ କଦଳୀ ବହୁତ ଆପଣଙ୍କର ଚାଷ ମୁତାବକ ବା ଖର୍ଚ୍ଚ ମୁତାବକ ଆପଣ ଫଳ ପାଇବେ ନାହିଁ,
1: ସେଇଭଳି ଆକାରର ହେବ ନାହିଁ,
0: ପ୍ରଥମ ବର୍ଷ ଯେଉଁ ଆକାରରେ ହେଇଥିଲା ସେଟା ଦ୍ୱିତୀୟ ବର୍ଷ ଆଉ ଟିକେ କମିବ, ତୃତୀୟ ବର୍ଷ ପୁଣି ଆହୁରି କମିବ।
1: ତେଣୁ ଗୋଟେକୁ ମ୍ୟାକ୍ସିମମ୍ 3 ବର୍ଷ
0: ତିନି ବର୍ଷ କଦଳୀ ଚାଷ ଆଜ୍ଞା 3 ବର୍ଷ ପର୍ଯ୍ୟନ୍ତ ଗୋଟିଏ ମେଟା ଆପଣ ରଖିପାରିବେ,
1: ତାପରେ ପୁଣି ନୂଆ କରିବେ
0: ତେବେ
1: ସେତେବେଳେ କେତେ ଟଙ୍କା ଲାଗିଥିଲା?
0: ଗୋଟେ ଗଛକୁ ଆଜ୍ଞା ମୋତେ 30 ଟଙ୍କା ଲାଗିଥିଲା।
1: 30 ଟଙ୍କା
0: ସବସିଡ଼ିରେ ସେମାନେ ମୋତେ ଦେଇଥିଲେ, ମୋଠାରୁ ନେଇଥିଲେ ସେମାନେ 10 ଟଙ୍କା, କିନ୍ତୁ ଗୋଟିଏ ଗଛର ଦାମ ଥିଲା 30 ଟଙ୍କା,
1: ସବସିଡ଼ି ଥିଲା ବାକି 30 ଟଙ୍କା। ତେବେ କେତେ ଗଛ ଲଗେଇଛନ୍ତି?
0: ମୁଁ 500 ଗଛ ଲଗେଇଥିଲି, ଏବେ ପୁଣି 500 ଗଛ ଲଗେଇବା ପାଇଁ ଖସଡ଼ା ମଧ୍ୟ ତିଆରି ହେଇଯାଇଛି। ଏବେ ପୁଣି ଏଇ ଯେଉଁ ଏବେ ତ ଆପଣ ଜାଣିଥିବେ ଜ୍ୟେଷ୍ଠ କଦଳୀ ଆଷାଢ଼େ ପୁଆ ପୁତ ନ ପୁତ ହୁଏ ଏଠିଆ,
1: ତେଣୁ
0: ଏବେ ତ ଆପଣଙ୍କର ସିଜିନ୍ ଆସିଯାଇଛି, ତେଣୁ ଏଇ ଏବେ ପ୍ରସ୍ତୁତି ଚାଲିଛି ଏବଂ ଗଛ ଲଗା ହେବ, ପୁନର୍ବାର ସେ ଚାଷ କରା ହେବ।
1: କଦଳୀ ଗଛ ତ ନିଶ୍ଚିତ ରୂପେ ଏଇ ସମୟ ଆହୁରି ସୁଯୋଗ ଯେ ବର୍ଷା ଟିକେ ହେଇଯାଇଛି,
0: ଆଜ୍ଞା ଆଜ୍ଞା,
1: ସହଜରେ ଆପଣ ସହଜରେ କରିଦେଲେ ଗଛ ଆରାମରେ ବଞ୍ଚିଯିବ, ପାଣି ଆବଶ୍ୟକତା ପଡ଼ିବ
0: ନାହିଁ।
1: ତେବେ ଏତେ ସବୁ ଚାଷ କଲା ପରେ ଆପଣ କଦଳୀ ଯେତେବେଳେ ହେଇଗଲା ତାପରେ ଆପଣ କେଉଁଠିକି ବିକ୍ରି କରିବାକୁ ନିଅନ୍ତି ବା କେମିତି କ'ଣ ବ୍ୟବସ୍ଥା କରନ୍ତି ତାର?
0: ଦେଖନ୍ତୁ, ଏଇ ଯେଉଁ କଦଳୀ ଚାଷ ମୁଁ କରିଆସୁଛି ସିଏ ହେଉଛି ଆଜ୍ଞା ଭଜା କଦଳୀ, ଆମେ ତାକୁ ଗାଁ ଗହଳିରେ ଭଜା କଦଳୀ କିଏ କିଏ କୁହନ୍ତି, କଞ୍ଚା କଦଳୀ, ଖାଇବା କଦଳୀ ଯେଉଁଟାକୁ ଆମେ ତରକାରୀ କରିକି ଖାଇବା, ଭଜା କରିକି ଖାଇବା, ସେ କଦଳୀ ଆମର ବିକ୍ରି କରିବା ପାଇଁ ଆମ ଗାଁ ଗହଳିରେ ମଧ୍ୟ ବେପାରୀ ଯାଇକି ପହଞ୍ଚାଉଛନ୍ତି, ବେପାରୀମାନେ ମଧ୍ୟ ନେଇ ଆସୁଛନ୍ତି, ନହେଲେ ଆମ ନିକଟ କେଉଁଝର ସହରରେ ମଧ୍ୟ ବେପାରୀ ଅଛନ୍ତି, ଯେଉଁଟା ଆମର ବାହାରୁ ଯେଉଁ କଦଳୀ ଆସୁଛି ଆମେ କଦଳୀ ଦେଲେ ବାହାର କଦଳୀ ବନ୍ଦ କରିଦେଇଥାନ୍ତି, ଆମ କଦଳୀକୁ ଆମ ଯେହେତୁ ଲୋକାଲ କଦଳୀର ସ୍ୱାଦ ମଧ୍ୟ ଭଲ ରୁହେ, ତେଣୁ ଆମ କଦଳୀ ବିକିବାରେ କିଛି ଅସୁବିଧା ନାହିଁ ଆଜ୍ଞା। ମୋର ଏକ୍ସପିରିଏନ୍ସରୁ ବା ଅନୁଭୂତିରୁ କଦଳୀ ଚାଷ ଯେମିତି ମୁଁ କରିଲି ଭାବୁଥିଲି ବିକ୍ରି କରିବା ପାଇଁ ଆମକୁ ସମସ୍ୟା ଦେଖାଦେବ, କିନ୍ତୁ ସମସ୍ୟା କିଛି ନାହିଁ, ବହୁତ ପରିମାଣରେ କଦଳୀ ବାହାରିଥିଲା ଏବଂ ବଜାରରେ ବହୁତ ସୁନ୍ଦର ଭାବରେ ବିକ୍ରି ହୋଇଥିଲା, ଭଲ ଲାଭବାନ ମଧ୍ୟ ହୋଇଥିଲି।
1: ବଡ଼ କଥା ହେଲା ଚାଷୀ ଯଦି ମନୋଯୋଗ ସହକାରେ କଲା ତାହେଲେ ଉପାୟ ନିଶ୍ଚିତ
0: ଆସିବ ଆଜ୍ଞା, ବିକ୍ରି ହେଇଯିବ।
1: ଆମେ ସବୁବେଳେ ଚିନ୍ତା କରିବା ଗୋଟେ ନୂତନ ଧରଣର ଚାଷ କରିବା
0: ଆଜ୍ଞା,
1: ଯାହାଫଳରେ ଆମକୁ କିଛି 2 ପଇସା ଅଧିକା ବି ମିଳିବ, ବିକ୍ରି ବଟା ବି କିଛି ଅସୁବିଧା ହେବ ନାହିଁ। ତେବେ ଏକାବେଳେ ତ ଆପଣ 500 ଗଛ ଲଗେଇଲେ, ଯଦି 500 ଗଛର ତ 500 ଯଦି କାନ୍ଧି ହେଲା ବିକ୍ରି ବଟା ତ ଏକାବେଳେ କ'ଣ କାଟୁଥାନ୍ତି ନା?
0: ନାଇଁ ଆଜ୍ଞା, ପ୍ରତ୍ୟେକ ଧରନ୍ତୁ ସବୁ ଗଛ ତ ଆଜ୍ଞା ଗୋଟେ ଗ୍ରୋଥର ହେବନି, ଆଗ ପଛ ନିଶ୍ଚିତ ହେବ, ଆଜି ଇଏ ପକେଇଥିବ କାନ୍ଦି କାଲିକି ଆଉ କିଏ ଆଉ କେଉଁ ଗଛ ପଡ଼ିବ, ଏଇଭଳିଆ 1 ସତରେ 20-30 କି 50 କାନ୍ଦି ହେଲା, ଆର ଦିନ ବେଳକୁ ଆଉ 2-3 କାନ୍ଦି ହେବ,

0: ଦିନେ ଛାଡ଼ିକି ଦିନେ ଯଦି ଖାନ୍ଦିଟାକୁ ଗୋଟେ ପୂର୍ଣ୍ଣାଙ୍ଗ ଖାନ୍ଦି ଯଦି ଆପଣ ବିକ୍ରି କରିବେ ତାର ଓଜନଟା ନିହାତି ଆସିବ। ଯଦି ଆପଣ ଓଜନରେ ବିକ୍ରି କରିବେ,
1: ଓଜନରେ ବର୍ତ୍ତମାନ ତ ସବୁ
0: ଓଜନରେ ବିକ୍ରି ହେଉଛି। ଯଦି ଆପଣ କଷି କଦଳୀକୁ ବିକ୍ରି କରିବେ ତାର ହାଲୁକା ରହିବ, ଓଜନ କମିଯିବ, ଫଳରେ ଆପଣ କ୍ଷତି ସହିବେ,
1: କ୍ଷତି ସହିବ।
0: ତେଣୁ ଆପଣ କଦଳୀର ପୂର୍ଣ୍ଣାଙ୍ଗ ପାକିଡ଼ିବା ପର୍ଯ୍ୟନ୍ତ ରଖିବେ, ତାପରେ ଯଦି ଖାନ୍ଦି ଓହ୍ଲେଇକି ବିକ୍ରି କରାଯିବ ସୁନିଶ୍ଚିତ ଭାବରେ ଆପଣ ଲାଭବାନ ରହିବେ।
1: ତେବେ କାନ୍ଧି କାଟିବା ନିଶ୍ଚିତ ଗଛରୁ ଓହ୍ଲେଇବା ତ ଟିକେ କଷ୍ଟ ହେଉଥିଲା, କେମିତି କ'ଣ ସବୁ କରନ୍ତି?
0: ଖାନ୍ଦି କାଟିବା ପାଇଁ ତ ଲୋକ ତ ଲଗାଇବାକୁ ପଡ଼ୁଛି। ଲୋକ ପ୍ରଥମରେ ବଡ଼ ଟିକେ ହାଇଟ୍ର ଗୋଟେ ଧାରୁଆ ଛୁରୀ ଦରକାର। ପ୍ରଥମରେ ଗଛକୁ ହାଣିଦେଲେ ଖାନ୍ଦି ତା ଧୀରେ ଧୀରେ ଖସି ଆସିଲା, ତାକୁ ଲୋକ ଲଗେଇ ଧରିଲେ।
1: ଯେତେ ଯତ୍ନରେ କାଟିବେ ସେତେ
0: ସେତେ ନହେଲେ ଆଜ୍ଞା ଭାଙ୍ଗିଯିବ, କଦଳୀ
1: ଭାଙ୍ଗିଯିବ। ତାପରେ ବଡ଼ କାନ୍ଧିଟା ଓଜନଦାର
0: ଓଜନ।
1: ତେବେ ଗୋଟେ କାନ୍ଧି ସର୍ବାଧିକ କେତେ ଓଜନ ହେଇଛି?
0: ଖାନ୍ଦି 15 କେଜି, 10 କେଜି, 12 କେଜି ଏଇଭଳିଆ ବି ଖାନ୍ଦି ଆମ
1: ଅଛି
0: ଏବଂ 20 କେଜି ପର୍ଯ୍ୟନ୍ତ ଖାନ୍ଦି ବି।
1: ଯଦି ଯେ ଭଲ ଖାଦ୍ୟ ପାଇଲା ସେ ଭଲ
0: ହେଲା, 20 କେଜି ପର୍ଯ୍ୟନ୍ତ ବି ଖାନ୍ଦି ହବ।
1: ଗଛକୁ କେତେ ଦିନ ଅନ୍ତରରେ ଆମକୁ କଡ଼ା ଖୋସା କରିବାକୁ ପଡ଼େ?
0: ଦେଖନ୍ତୁ, ଗଛକୁ ପ୍ରଥମରେ ସାର ଦେଲେ, ଯେତେବେଳେ ଛୋଟ ଗଛ ଥିବ ତାକୁ ଅଳ୍ପ ସାର ମାଗିବ, ଯେତେବେଳେ ଗଛର 3-4 ଫୁଟ ହାଇଟ୍ ହେଇଯିବ ସେତେବେଳେ ଆଉ ଟିକେ ସାର ମାଗିବ। ଧରନ୍ତୁ ଆପଣ ସପ୍ତାହରେ ଫାର୍ଷ୍ଟ ଟାଇମ୍ ଦେଲେ, ତାପରେ ମିନିମମ୍ 15 ଦିନ ବ୍ୟବଧାନରେ ଆଉ ଟିକେ ସାର ଦେଇଦେବେ, ଏବଂ ଯେତେବେଳେ ଗଛ ଗ୍ରୋଥ୍ ହେଇଯିବ ମାସରେ ଥରେ ସାର ଦେଇଦେଲେ, ଯେତେବେଳେ ଖାନ୍ଦି ପଡ଼ିବ ସେତେବେଳକୁ ଆପଣଙ୍କର ନାଇଟ୍ରୋଜେନ୍ ଟିକେ ପକାଇଦେଲେ ସେ ଗଛ ନିଶ୍ଚିତ ଭାବରେ ଭଲ ଫଳ ପଡ଼ିବ।
1: ବେଳେବେଳେ ଦେଖାଯାଏ, ଅନେକ ଚାଷୀ ଭାଇ କହନ୍ତି ଯେତେବେଳେ ଗଛରେ ଫୁଲ ଆସିବ, ଯେଉଁ କଦଳୀ ଗଛରେ ଯେତେବେଳେ ଫୁଲ ଆସିବ ସେତେବେଳେ କ'ଣ ଔଷଧ ଗୋଟେ ଦେଲେ ବେଶୀ କଦଳୀ ଆସେ, ପୁରା କ'ଣ ସତ?
0: ନାଇଁ ଆସେ ନାହିଁ ଆଜ୍ଞା, ସେ ହେଉଛି କଦଳୀ ଖାନ୍ଦିଟାକୁ ଗ୍ରୋଥ୍ କରିବା ପାଇଁ, କଦଳୀକୁ ମୋଟା କରିବା ପାଇଁ ଯେ ୟୁରିଆ ଦେଇଦେଲେ ସେ ନିଶ୍ଚିତ ଭାବରେ ଖାଦ୍ୟ ପାଇକି ସେ ମୋଟା ହେଇଯିବ।
1: ଗଛ ମୂଳରେ ଦେବାକୁ ପଡ଼େ ନା?
0: ଗଛ ମୂଳରେ ଦେବାକୁ ପଡ଼ିବ ଆଜ୍ଞା। ଗଛ ଯଦି ଆପଣ କଦଳୀରେ ସାରଟା ଦେବେ, କଦଳୀ କ'ଣ ସାର ଖାଇବ କି? ଗଛ ଆମର ଖାଇବ ଖାଦ୍ୟ, ତେଣୁ ଗଛ ମୂଳରେ ଖାଦ୍ୟଟା ଦେଲେ ସେ ଖାଦ୍ୟଟା ତ ଆମ ଫଳକୁ ଦେବ।
1: କିଛି ଭିଟାମିନ୍ ଦିଆଯାଏ ବୋଲି କହନ୍ତି, କେତେ ଦୂର ସତ? ଭିଟାମିନ୍ ଦିଆଗଲେ କାଳେ ବହୁତ ଶୀଘ୍ର ବଡ଼ ହେଇଯାଏ?
0: ଏବେ ତ ଆଜ୍ଞା ଭିଟାମିନ୍ ଯୁଗ ଆସିଲାଣି, ଏବେ ଯେଉଁ ହରମୋନ୍ ବୋଲି ଆମେ କହୁଛୁ, ସେ ହରମୋନ୍ ଟିକେ ସ୍ପ୍ରେ କରିଦେଲେ ଟିକେ କଦଳୀର ଗ୍ଲେଜ୍
1: ଆସିବ।
0: ହଁ, ଗ୍ଲେଜ୍ ଆସିବ। ମନେ କରନ୍ତୁ ଆମେ ଫୁଲକୋବି ଚାଷ ଯେତେବେଳେ କରୁଛୁ, ତା ଗୋଟେ ବରନ୍ ମାରିଦେଉଛୁ, ସେ ଅଧିକ ହ୍ୱାଇଟ୍ ହେଇଯାଉଛି
1: ଲୋକଙ୍କ।
0: ଆଉ ଶୀଘ୍ର ଆଜି ଧରନ୍ତୁ ଆପଣଙ୍କର 500 ଓଜନ ଅଛି, କାଲିକି 700 ଓଜନ ହେଇଯିବ। ସନ୍ଧ୍ୟାବେଳକୁ ଯଦି ମାରିଦେଲେ 200ର ଫରକ ଆସିଯାଉଛି,
1: ମାନେ ବହୁତ ମାନେ
0: ହଁ ବଢ଼ିଯାଉଛି, ସେ ଫୁଲି ଯାଉଛି। ଆମର ବ୍ରଏଲର ଚାଷ ଯେମିତି ହେଉଛି ଆଜ୍ଞା, ଠିକ୍ ସେଭଳିଆ ପନିପରିବା ଚାଷ ମଧ୍ୟ ହେଇଗଲାଣି।
1: କିନ୍ତୁ ଆମ ଚାଷୀ ଭାଇମାନେ ନିଶ୍ଚିତ ଜାଣିବା ଦରକାର ଯେ ଆମେ ଯେତେ ଔଷଧ ମାରିବା ଆମ ଶରୀର ପାଇଁ
0: କ୍ଷତିକାରକ
1: ବା ସମସ୍ତଙ୍କ ପାଇଁ
0: ନ୍ୟାଚୁରାଲ। ଯେତେବେଳେ କମ୍ପୋଷ୍ଟ ଖାତରେ ଆମେ ଚାଷଟାକୁ କରିବା, ଏକରେ ନିଜେ ଖାଇବା ପାଇଁ ବି ଭଲ, ଅନ୍ୟ ଯିଏ ଖାଇବ ବି ତାଙ୍କୁ ଭଲ।
1: ଗୋଟିଏ କଥା ଦେଖାଯାଏ ଯେ କଦଳୀ ଚାଷରେ ବିଶେଷ ଭାବରେ ଲୋକମାନେ ବି ଘରେ ଲଗେଇଥାନ୍ତି, ସେଥିରେ ସାର ଫାର ଦିଅନ୍ତି, ବହୁତ ଭଲ ହୁଏ,
0: ଭଲ ହୁଏ। ଆଉ କଦଳୀ ଚାଷରେ ପରିଶ୍ରମ ବି କମ ଆଜ୍ଞା।
1: ହଁ,
0: ଆପଣ ଯେତେବେଳେ ଲଗେଇଦେଲେ, ଲଗେଇକି ସାର ଦେଇସାରିଲେ, ଡ୍ରେନେଜ୍ କରିଦେଲେ, ତାପରେ ଆପଣଙ୍କର କଦଳୀର ଆଉ କିଛି କାମ ନାହିଁ,
1: ସରିଲା।
0: ଖାଲି ଆପଣଙ୍କର ଦେଖିବେ ଗଛର ଯତ୍ନ କଲେ ପୋକ ଲାଗୁଛି କି ନାହିଁ ଦେଖିବେ, ଯଦି ପୋକ ଲାଗୁଛି ତାହେଲେ ଔଷଧ ମାରିବେ। କଦଳୀ ଗଛରେ ବହୁତ କମ୍ ପୋକ ଲାଗନ୍ତି,
1: ନିଶ୍ଚିତ
0: ଛୋଟ ଥିଲାବେଳେ ଲାଗନ୍ତି, ବଡ଼ ହେଲେ କଦଳୀ ଗଛରେ ପୋକ ଏତେ ଲାଗନ୍ତି ନାହିଁ।
1: ପତ୍ର ବେଳେବେଳେ ଚିରିଯାଏ, କଣା ହେଇଯାଏ, ସେମିତି କ'ଣ ଦେଖାଯାଏ?
0: ଦେଖନ୍ତୁ, ପତ୍ର ଚିରିବା ପବନରେ ବୋଧହୁଏ ପତ୍ର ଚିରିଯାଏ, କିନ୍ତୁ ଯଦି ପତ୍ରରେ 2 ପ୍ରକାର କଦଳୀ ରୋଗ ଲାଗିବାର ମୋର ଏକ୍ସପେରିଏନ୍ସ ଅଛି ବା ଅଭିଜ୍ଞତା ଅଛି, ଗୋଟିଏ ହେଉଛି ହଳଦିଆ ହଳଦିଆ ପତ୍ର ହୋଇଯାଏ, ଆଉ ଗୋଟେ ପତ୍ରରେ ଗୋଟେ ପୋକ ଲାଗେ ଯେଉଁଟାକି ଖାଇଦିଏ, ତା ସବୁଜଟାକୁ ଖାଇଦେଇକି ସେ ଜାଲ ଟାଇପ୍ର ପତ୍ରଟାକୁ କରେ।
1: ଆଚ୍ଛା,
0: ଏ 2 ପ୍ରକାର ରୋଗ ହୁଏ, ଆଉ ଅନ୍ୟ କିଛି ରୋଗ ହେବାର ମୁଁ ଜାଣିନି,
1: କିନ୍ତୁ ଏତିକି ଦମନ କରିଦେଲେ ସରିଗଲା।
0: ସରିଗଲା
1: ମାନେ ଜଣେ ଚାଷୀ ଭାଇ ଆଉ କିଛି ତାକୁ ବ୍ୟସ୍ତ ହେବାର ନାହିଁ,
0: ବ୍ୟସ୍ତ ହେବାର କିଛି ନାହିଁ। କଦଳୀ ଚାଷରେ କୌଣସି ପ୍ରକାର ଟେନସନ୍ ନାହିଁ, ଆପଣ ଚାଷ କରିଦେବେ, ୱାନ୍ ଟାଇମ୍ ଇନଭେଷ୍ଟ କରିବେ, ବର୍ଷ ଶେଷରେ ଆପଣଙ୍କର ସମସ୍ତ ମୂଳ ସୁଧ ସବୁ ମିଳିଯିବ,
1: ପୁଣି 3 ବର୍ଷ ସେଇ ଥରେ
0: ସେଇ ଥରେ
1: ଥରେ ତାଠୁ ତ ପିଲ ବାହାରିଲା,
0: ପିଲ ବାହାରି
1: ଅସୁବିଧା ପଡ଼ିବ।
0: ଖାଲି ଆପଣ ଯେତେବେଳେ ଆବଶ୍ୟକ ପଡ଼ିବ ୟୁରିଆ ମାରିବେ, ଆଉ ଯଦି ମନେ କରନ୍ତୁ ଆପଣଙ୍କର ଉର୍ବରତା ମାଟି ଅଛି ତ ସାର ପଡ଼ିବନି, ଯଦି ଉର୍ବରତା କମ୍ ଅଛି ଡ୍ରେନ୍ ଯେଉଁ ଆପଣ କରିଛନ୍ତି ସେ ଡ୍ରେନ୍ରେ, ଆମ ଡ୍ରେନ୍ରେ କିଛି କିଛି ସାର ଯଦି ଆମେ ପକାଇଦେଲେ, କମ୍ପୋଷ୍ଟ କିମ୍ବା ଅନ୍ୟାନ୍ୟ ସାର ଯଦି ଆମେ ପକାଇଦେଲେ, ଦ୍ୱିତୀୟ ବର୍ଷର ଅମଳ ମଧ୍ୟ ଆପଣ ପାଖାପାଖି ଲାଗିଯିବ।
1: ଆଚ୍ଛା, ଖରାଦିନ ଯେତେବେଳେ ହୁଏ ସେତେବେଳେ ତ ପାଣି ବହୁତ ଦରକାର ହେଉଥିବ?
0: ହଁ, ପାଣିଟା ଆଜ୍ଞା ନିହାତି ଦରକାର। କଦଳୀ ଗଛ ଯେତେ ଆପଣଙ୍କର ବର୍ଷା ଦିନେ ସିନା ଆପଣ ପ୍ରକୃତିରେ ପାଣି ପାଇଯିବେ, କିନ୍ତୁ ଖରାଦିନ ପାଇଁ ସେଥିପାଇଁ ଆପଣଙ୍କୁ ପ୍ରଥମରେ ପାଣିର ପ୍ରସ୍ତୁତି ଆବଶ୍ୟକ ରହିଛି।
1: ଆଚ୍ଛା, ପାଣି ଗଡ଼ିଗଲେ ଭଲ ନା ପାଣି ରହିଲେ?
0: ପାଣି ରହିଲେ ଭଲ,
1: ପାଣି ଟିକେ ରହିଥିଲେ ଭଲ।
0: ବର୍ଷା ଦିନେ ପାଣି ଗଡ଼ିଯାଉଥିବ ଏବଂ ଖରାଦିନେ ପାଣି
1: ରହୁଥିବ ମାନେ ବିଶେଷ ପାଣି ରହୁନଥିବ, ଟିକେ ପାଣି ଚପ ହେଇକି ରହିଲେ ବହୁତ ବଢ଼ିଆ। ଆପଣଙ୍କୁ ତ ଅନେକ କଥା ଆମେ ଜାଣିଲୁ, ଚାଷୀ ଭାଇ ବି ଆମେ ଜାଣିଲେ କଦଳୀ ଚାଷ କରିବାରେ କ'ଣ କ'ଣ ସବୁ କରିବାକୁ ପଡ଼ିବ। ତେବେ ଏ ଯେଉଁ କଦଳୀ ଚାଷ କଲା ପରେ ଆପଣ ତ ବିକ୍ରି ବଟା ସବୁକିଛି ଠିକ୍ଠାକ୍ ହେଲା, କିନ୍ତୁ ଆମର ଜଣେ ଚାଷୀ ଭାଇ ଚାହିଁବ ଯେ କଦଳୀ ଚାଷ କରିବା ପାଇଁ ଯେଉଁ ସବସିଡ଼ି ପାଇଲେ କ'ଣ କେମିତି କଲେ ଟିକେ କହିଲେ।
0: ଦେଖନ୍ତୁ, ଯଦି ଆପଣଙ୍କର କଦଳୀ ଚାଷ କରିବା ପାଇଁ ଆଗ୍ରହୀ ଅଛନ୍ତି, ପ୍ରଥମରେ ତ ମୁଁ କହିବି ଆମର ହର୍ଟିକଲଚର୍ଙ୍କ ଅଫିସରଙ୍କ ସହିତ ଯୋଗାଯୋଗ କରିବେ, ସେ କଦଳୀ ଚାରା ବାହାରୁ ମଗାଇଦେବେ, ଯେଉଁଟାକି ଟିସୁ କଦଳୀ ଆମେ କହୁଛୁ। ସେ ଟିସୁ କଦଳୀ ଗଛ ବାଙ୍ଗରା ବାଙ୍ଗରା ହେଇକିରି ଫଳ ମଧ୍ୟ ଫଳିବ, ଏବଂ ଉନ୍ନତମାନର ବିହନ ସେମାନେ ଯୋଗାଇଦେବେ, ଯେଉଁଟାକି ସବସିଡ଼ିରେ
1: ବଢ଼ିଆ କଥା
0: ସବସିଡ଼ିରେ ଯୋଗାଇଦେବେ।
1: ଏବଂ ତାଙ୍କଠୁ ଆମେ ଯାହା କୌଣସି ଅସୁବିଧା ହେଲେ ତାଙ୍କ ସହିତ
0: ଯୋଗାଯୋଗ କଲେ ସମାଧାନ ବି କରିଦେଉଛନ୍ତି,
1: ପାଖକୁ ବି ଆସୁଛନ୍ତି,
0: ପାଖକୁ ଆସୁଛନ୍ତି।
1: ଗଛ ତ ଛୋଟ ଛୋଟ ହେଉଛି, ଦେଖାଯାଏ ବେଳେବେଳେ ଗଛ ବଡ଼ ବଡ଼ ହୁଏ।
0: ବଡ଼ ଗଛ ବି ଆଜ୍ଞା ଅଛି, ଯେତେ ତକ ମୁଁ ଯେଉଁ ଚାଷ କରୁଛି ସେ ବଡ଼ ଗଛ, ଧରନ୍ତୁ ଆପଣଙ୍କର ବଡ଼ ଗଛରେ ବଡ଼ ତାର ଗ୍ରୋଥ ବି ଯେମିତି ହେବ, ତାଙ୍କ ଫଳଟା ବି
1: ସେମିତି
0: କାନ୍ଦିବ। ଆମର ଯେଉଁଟାକୁ କହୁଛୁ ସିଙ୍ଗାପୁରୀ କଦଳୀ କହୁଛୁ, ଦେଖନ୍ତୁ ସିଙ୍ଗାପୁରୀ ଚାଷ ଆମେ ବାଡ଼ିଆରେ କରୁଛୁ, ଯେଉଁଟା ଦୁଇ ତିନିଟା ଗଛ ନେଇକି କି ପାଞ୍ଚ ଦଶଟା ଗଛ ଲଗାଉଛୁ, ସେଥିରେ କ'ଣ ହେଉଛି ନା ସେ ଖାନ୍ଦି ବହୁତ ବଡ଼
1: ବଡ଼ କାନ୍ଦି ହେବ,
0: ତାକୁ ବିକ୍ରି କରିବା ସମସ୍ୟା ଆପଣଙ୍କ ପାଖରେ ବହୁତ।
1: ଆଚ୍ଛା ଆଚ୍ଛା,
0: ଆପଣଙ୍କର ସିଙ୍ଗାପୁରୀ କଦଳୀ କ'ଣ ସେ କଦଳୀ ପାକୁଡ଼ି ଗଲା ମାନେ ପାଚିବ,
1: ନଷ୍ଟ ହେଇଯିବ,
0: ପାଚିଲା ମାନେ ଆପଣଙ୍କୁ ୱାନ୍ ଡେରେ ତାକୁ ସେଲ୍ କରିବାକୁ ପଡ଼ିବ, ହୁଏତ ଦୁଇ ଦିନ ଭିତରେ ଆପଣ ସେଲ୍ କରିବେ, ନହେଲେ ତୃତୀୟ ଦିନ ଗଲାବେଳକୁ ସେ ପଚି ସଢ଼ିଯିବ। କିନ୍ତୁ ଖାଇବା କଦଳୀ ବା ଭଜା କଦଳୀ ଯାହାକୁ ଆମେ କହୁଛନ୍ତି, ଯଦି ମନନ୍ତୁ ଆପଣ ଆଜି ବଜାରରେ କୌଣସି କାରଣବଶତଃ ବର୍ଷା ଝଡ଼ ହେଲା କିମ୍ବା କୌଣସି କାରଣ ହେତୁ ବଜାରରେ ବିକ୍ରି ହେଇପାରିଲାନି, ଆପଣ ଆଠ ଦିନ ପନ୍ଦର ଦିନ ପର୍ଯ୍ୟନ୍ତ କଦଳୀଟାକୁ ବିକ୍ରି କରିପାରିବେ। ଏଇଟା ହେଉଛି ଆପଣଙ୍କର କଦଳୀ ଚାଷର ସୁବିଧା।
1: ଅନ୍ୟ ଚାଷ ଅପେକ୍ଷା ଆପଣ ଯଦି ବିଲାତି କରୁଛନ୍ତି ତିନି ଚାରି ଦିନ ବି ଯିବା ରହିବା କଷ୍ଟ,
0: କଷ୍ଟ,
1: ବାଇଗଣ ବି ଖରାପ ହେଇଯିବ,
0: ସବୁ ଖରାପ ହେଇଯିବ, କଦଳୀ ଆଜ୍ଞା ଖରାପ ହେବାର ନାହିଁ,
1: ବହୁତ ଦିନ ପର୍ଯ୍ୟନ୍ତ ରହିବ,
0: ବହୁତ ଦିନ ପର୍ଯ୍ୟନ୍ତ ରହିବ। ଆପଣଙ୍କର ଯଦି କୋଲ୍ଡ ଷ୍ଟୋର୍ ଅଛି ତ ସେ କଥା ଶେଷ ସେଠି, ନ ଯଦି ନାହିଁ ବି ଆପଣ ପକେଇଦେଲେ ବି କଦଳୀ ବାଡ଼ିରେ ବି ପଡ଼ିଥିଲେ ବି ଆପଣଙ୍କର କଦଳୀ ଲଙ୍ଗ ଲାଷ୍ଟିଂ ଯିବ, ବହୁତ ଦିନ ପରେ ବିକ୍ରି କରିପାରିବେ।
1: ତାପରେ କଦଳୀର ଭଲ ଦର ଥାଏ,
0: ଭଲ
1: ସବୁବେଳେ
0: ସବୁଦିନ ଆଜ୍ଞା ଚାଳିଶ, ତାର କିଲୋ ଚାଳିଶ, କଦଳୀ ତ ଷାଠିଏ ଚାଳିଶ ଷାଠିଏ ଅଶୀ ଲାଗିଯାଉଛି, ତେବେ ଚାଳିଶଟା କମ୍ପଲସରି
1: କଦଳୀର ସବୁଥିରୁ ଆମେ ଲାଭ ପାଇପାରିବା। ଦେଖନ୍ତୁ କଦଳୀ ବିକ୍ରି କଲେ ଲାଭ, କଦଳୀ ମଞ୍ଜାକୁ ବି ମଞ୍ଜା କଲେ ପାଇଲେ
0: ମଞ୍ଜା ବି ଆଜ୍ଞା ଲାଭ,
1: ବହୁତ ଲାଭ ଅଛି,
0: ପିସ୍ ଆଜ୍ଞା ଦଶ ଟଙ୍କା,
1: ଦଶ ଟଙ୍କା
0: ଫୁଟେରେ, ଦଶ ଟଙ୍କା କେଉଁଠି। ଯଦି ଆପଣ ଦେଖିଥିଲେ ଯେଉଁଦିନ ବଜାରକୁ ଯାଇଛନ୍ତି, ଯଦି ଧରନ୍ତୁ ବଜାର ଦେଖିଦେଲେ ମଞ୍ଜା ନାହିଁ, ତାହେଲେ କୋଡ଼ିଏ ଟଙ୍କାରେ ବି ଲୋକ ତାକୁ
1: ନେଉଛନ୍ତି, ତେଣୁ କଦଳୀ ପତ୍ରର ବି ଚାହିଦା ରହିଛି,
0: ଚାହିଦା ରହିଛି,
1: ବର୍ତ୍ତମାନ ପୂଜା ପାର୍ବଣ ହେଲେ କଦଳୀ ପତ୍ର, ତାପରେ କଦଳୀ ସେ ପୁଆ ଛୋଟ ଛୋଟ ଗଛକୁ ବି ଲୋକମାନେ ଯଦି ଅଧିକା ଯୋଉଟା ହେଉଛି ଆପଣ ବିକ୍ରି କରିପାରିବେ, ତା ମାନେ କୌଣସିଥିରେ ଅଭାବ ନାହିଁ, ଅସୁବିଧା ନାହିଁ, ଆପଣ କଦଳୀ ବି ବିକ୍ରି କରିପାରିବେ, କଦଳୀର ମଞ୍ଜା ବିକ୍ରି କରିପାରିବେ,
0: କଦଳୀ ବିକ୍ରି କରିପାରିବେ, ଗଛ ବି ବିକ୍ରି କରିପାରିବେ,
1: ତେଣୁ ନିଶ୍ଚିତ ରୂପେ କଦଳୀ ଚାଷ ଗୋଟେ ଲାଭଜନକ ଚାଷ। ଆଉ ଏଇ ସମୟରେ କଦଳୀ ଚାଷ କରିବାର ସମୟ ଆମେ ଜାଣିଛନ୍ତି, ଜ୍ୟେଷ୍ଠ କଦଳୀ ଆଷାଢ଼େ କିଆ ପୋତ ନ ପୋତ ହୋଇ, ତେଣୁ ଏଇ କଥାକୁ ଯଦି ଆମେ ଜାଣିଛନ୍ତି ତେବେ ଏଇ ସମୟ ଆସିଛି ଆମେ କଦଳୀ ଚାଷ କରିବାର। ତେବେ ଆମ ସହିତ ଯେମିତି ଆଜି ରହିଲେ ରସାନନ୍ଦ ଘଣା ବାବୁ, ଯେ ଏତେ ସୁନ୍ଦର ଭାବରେ ବୁଝେଇଲେ ତାଙ୍କର କଦଳୀ ଚାଷ କରୁଥିବା କଥା ଏବଂ ତାଙ୍କର ଅନୁଭୂତିକି ଆମ ସହିତ ସେୟାର କଲେ, ନିଶ୍ଚିତ ରୂପେ ତାଙ୍କ ଅନୁଭୂତିକି ଆମେ ଗ୍ରହଣ କରି ଯଦି ଚାଷୀ ଭାଇ ଚାଷ କରନ୍ତି ନିଶ୍ଚିତ ଲାଭବାନ ହେବେ। ତେବେ ଶେଷରେ କୁହନ୍ତୁ, ଯେଉଁ ଚାଷୀ ଭାଇମାନେ ଚାଷ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କ'ଣ ଆପଣଙ୍କର ମତ ରହିବ?
0: ମୁଁ ତ ଏତିକି କହିବି ଆମର ଚାଷୀ ଭାଇମାନଙ୍କୁ, ଯଦି ଚାଷୀ ଭାଇମାନଙ୍କ ନିକଟରେ ପାଣିର ସୁବିଧା ଅଛି ଏବଂ ବଡ଼ ଜାଗା ଅଛି, ତାହେଲେ ଏ ଚାଷଟି କଲେ ନିଶ୍ଚିତ ଭାବରେ ବହୁତରୁ ବହୁତ ଉନ୍ନତି ହେବ ଏବଂ କମ୍ ପରିଶ୍ରମରେ ଅଧିକ ଲାଭବାନ ପାଇବେ। ତେଣୁ କଦଳୀ ଚାଷ କରିବା ପାଇଁ ମୋ ତରଫରୁ ମୁଁ ସମସ୍ତ ଚାଷୀଙ୍କୁ ଅନୁରୋଧ କରିବି। ଏହା ସହିତ ମୁଁ କହିବି ଚାଷୀ ଭାଇଙ୍କୁ, ଯେଉଁ ଶିକ୍ଷିତ ଭାଇମାନେ ବେକାର ବୁଲୁଛନ୍ତି ସେମାନଙ୍କୁ ମୁଁ ଅନୁରୋଧ କରିବି, ଚାଷ ଜମିରେ ଏହି ପ୍ରକାରର ଚାଷ କରନ୍ତୁ, ସୁନିଶ୍ଚିତ ଭାବରେ ଲାଭଦାୟକ ହେବ ଏବଂ ସୁଫଳ ମଧ୍ୟ ପାଇପାରିବେ।
1: ଆପଣଙ୍କର ସୁନ୍ଦର ସୂଚିତ ମତାମତ ପାଇଁ ଆମ ଅନୁଷ୍ଠାନ ତରଫରୁ ମୁଁ ଶ୍ରୋତା ବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
0: ନମସ୍କାର।
1: ଶୁଣିଲେ ତ ରସାନନ୍ଦ ବାବୁ କେତେ ବଢ଼ିଆ ଭାବରେ ବୁଝେଇ ଦେଲେ କଦଳୀ ଚାଷ କଲେ ଆମେ କ'ଣ କ'ଣ ଉପାୟ ଅବଲମ୍ବନ କରିବା ଏବଂ କିପରି ଭାବରେ ଚାଷ କଲେ ଆମେ ଅଧିକ ଲାଭବାନ ହୋଇପାରିବା। ନିଶ୍ଚିତ ରୂପେ ତାଙ୍କ କଥା ଯଦି ଆମେ ମାନୁଛନ୍ତି ଆମେ କଦଳୀ ଚାଷରୁ ଅଧିକ ଲାଭବାନ ହୋଇପାରିବା, ନୂଆ ନୂଆ ଭାଇମାନେ କଦଳୀ ଚାଷ କରି ମଧ୍ୟ ଲାଭାନ୍ୱିତ ହୋଇପାରିବେ, ତେଣୁ ତାଙ୍କ କଥାକୁ ମନେ ରଖିବା, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶୁ ଭାଇର ଜୁହାର।

ଶୁଣୁଥିଲେ ଆମ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 97.3 MHz ତଥା 1584 KHz ଯୋଗେ, ଏଫ୍ଏମ୍ ବ୍ୟାଣ୍ଡ 100.1 MHz ଯୋଗେ। ଏହି କାର୍ଯ୍ୟକ୍ରମ ଆପଣ ଏକାସଙ୍ଗେ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 8 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
1: ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆକାଶବାଣୀର ଶ୍ରୋତାବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି, ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ, ରଥଟଣା, ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
2: ନିଶ୍ଚିତ ଭାବରେ, ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ, ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚିବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା, ବ୍ୟବସ୍ଥାବଳୀ ହେବା କଥା ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ, ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଇଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତିଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
1: ତେବେ ରଥଯାତ୍ରା, ତାପରେ ବାହୁଡ଼ା ଯାତ୍ରା, ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
2: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି, ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ, ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ, ସବୁଯାକ ପହଣ୍ଡି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କୋଉ ସେବକମାନେ ରହିବେ, କୋଉ ଅଧିକୃତ ସେବକମାନେ ରହିବେ, ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ, ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବାୟତ ନିଯୋଗଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ। ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି, ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ, ମଙ୍ଗଳାଳତୀ ଏବଂ ଅନ୍ୟାନ୍ୟ ନୀତି ମଙ୍ଗଳାର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ। ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନ ମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତା ଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟକ୍ରମ ରହିଛି। ପାଖାପାଖି 2:30-3:30 ଭିତରେ ହେବ ଏବଂ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ନିର୍ଘଣ୍ଟ ରଖାଯାଇଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ।
1: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା, ରଥଟଣା ଆରମ୍ଭ ହେଲା, କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ, ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି?
2: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟେ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟେ ସେନ୍ସିଟିଭ ପ୍ରଶ୍ନ କରିଛନ୍ତି। ଯେତେବେଳେ ବି ସୁନାବେଶ ହେଉ କିମ୍ବା ରଥଟଣା ବେଳକୁ ବି ହେଉ, ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହେଉଛନ୍ତି, ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥାବଳୀରେ ସ୍ୱଷ୍ଟ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହୋଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ, ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ତରାୟ ସୃଷ୍ଟି କରିବେ ନାହିଁ। ଆମେ ଆଶା କରିବା ସମସ୍ତେ ଆମର ଯେଉଁ ଏପିଲ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି, ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ।
1: ଏ ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫ?
2: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ, କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ। ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ, କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ। ତେଣୁ ଯେଉଁମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ, କିନ୍ତୁ ଯଦି ବି କେହି ଆସିପାରୁ ନାହାନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ ତା ଉପରେ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ସମସ୍ତଙ୍କୁ ଏପିଲ୍ କରିବା ପାଇଁ ଚାହିଁବୁ, ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି ତାକୁ ସମସ୍ତେ ମାନି ଚଳିବା, କାରଣ ବହୁତ ଲୋକ ଆଜିକା ଦିନରେ ବାହାରୁ ଗାଡ଼ିରେ ଆସୁଛନ୍ତି, ମୋଟରସାଇକେଲ କିମ୍ବା କାର୍ କିମ୍ବା ବସ୍ରେ ଆସୁଛନ୍ତି, ତେଣୁ କିଛିଟା ଟ୍ରାଫିକ୍ କଟକଣା ବି ରହିବ। ଯାହା ବି କଟକଣା ବା ପୁଲିସ ପ୍ରଶାସନ ହେଉ କିମ୍ବା ପ୍ରଶାସନ ତରଫରୁ ଯାହା ବି କିଛି ଆକଟ ରହିବ ତାକୁ ସମସ୍ତେ ମାନିବା ଏବଂ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା। ଯେତେବେଳେ ବି କୌଣସି ଆମର ଏତେ ବଡ଼ ଯାତ୍ରା ହେଉଛି ଆମେ ସହରର ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଏବଂ କୌଣସି ହିସାବରେ ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ପରାମର୍ଶ ଦିଆଯାଉଛି, ଯେମିତିକି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଇ କହିବି, ଯଦି କୌଣସି ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ ସେତେବେଳେ ଆମେ ଗହଣା କିମ୍ବା ପଇସା ଠିକ୍ ହିସାବରେ ରଖିବା, ତେଣୁ ଯଦ୍ୱାରା କି ଆମେ କୌଣସି ଅସାମାଜିକ ତତ୍ତ୍ୱକୁ ସେଥିରେ ସୁଯୋଗ ଦେବା ନାହିଁ, ତା'ର ଫାଇଦା ନେବା। ତେଣୁ ଆପଣଙ୍କ ଜରିଆରେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ, ଯାହା ବି ସରକାରଙ୍କ ତରଫରୁ ବା ପ୍ରଶାସନ ତରଫରୁ ବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥାବଳୀରେ ପରାମର୍ଶ ରହିଛି ସମସ୍ତେ ତାଙ୍କୁ ମହାପ୍ରଭୁଙ୍କର କୃପା ଭାବି ସମସ୍ତେ ମାନି ଚଳିବା ଏବଂ ଘୋଷଯାତ୍ରାର ସଫଳତା କାମନା କରିବା।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
2: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ, ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସୁଛନ୍ତି, ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର। ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣା ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ, ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନ୍ଏକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। ଏଲ୍ଇଡି ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ତା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ, ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେଇଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ ଏବଂ

0: ସେଇ ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ। କାରଣ ବାହୁଡ଼ା ଯାତ୍ରା ପରଦିନ ସୁନାବେଶ ବା ବଡ଼ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀହରିଶୟନ ନୀତି ହେବ। ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ, ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନାବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ। ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ। କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ। ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ଏବେ ଗୋଟେ ସମସ୍ୟା ହୁଏ, ରଥଯାତ୍ରା ସମୟରେ ଆଡ଼ବ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି, ଟିକିଏ ତାର ଦରଗୁଡ଼ିକ ଆକାଶ ଛୁଆଁ ହୋଇଯାଏ, ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି, ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
0: ଆଡ଼ବ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ। ଏବଂ ଆମେ ସମ୍ପୃକ୍ତ ସ୍ୱାର ମହାସ୍ୱର ନିଯିବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
1: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ, ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ, ଏସବୁକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକଗଣଙ୍କର କିଭଳି ସହାୟତା ଆପଣ ଲୋଡ଼ୁଛନ୍ତି?
0: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି, ସେବକ ନିଯୋଗ ଅଛନ୍ତି ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
1: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
0: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା, ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

0: ଶ୍ରୋତାବନ୍ଧୁ, ଯୁଗ ବଦଳୁଛି, ଆଉ ଯୁଗ ସହିତ ତାଳ ଦେଇ ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ, ବସ୍ତ୍ର ଓ ବାସଗୃହ ସହିତ ଯୋଡ଼ି ହୋଇଯାଇଛି ମୋବାଇଲ। ସତ କହିଲେ ଆପଣ, ଯଦି ଆପଣଙ୍କୁ ଗୋଟିଏ ଦିନ ଖାଇବାକୁ ଦିଆ ନଯାଏ ଆପଣ ଆରାମରେ ରହିପାରିବେ ନା? ଭାବିନେବେ ଆଜି ମୋର ଉପାସ। କିନ୍ତୁ ଆପଣଙ୍କୁ ଯଦି କୁହାଯିବ ଆଜି ଗୋଟିଏ ଦିନ ମୋବାଇଲକୁ ତ୍ୟାଗ କର, ମୋବାଇଲକୁ ଜମାରୁ ଧର ନାହିଁ, ଆପଣ ରହିପାରିବେ ତ? ସତରେ ବହୁତ କଷ୍ଟ ହେବ ନା? କାରଣ ମୋବାଇଲ ଆମ ଜନଜୀବନ ସହିତ ଏମିତି ଯୋଡ଼ି ହୋଇଯାଇଛି, ଗୋଟିଏ ଦିନ କାହିଁକି, ଗୋଟିଏ ଘଣ୍ଟା ବି ମୋବାଇଲ ବିନା ରହିବା କଷ୍ଟକର। ଏହି ମୋବାଇଲର ତ ଅନେକ ଭଲ ଗୁଣ ରହିଛି, ସାରା ଦୁନିଆକୁ ଆମେ ତାରି ଭିତରେ ପାଇପାରୁଛନ୍ତି। କିନ୍ତୁ ଏହି ମୋବାଇଲର ବି ରହିଛି ଅନେକ ଗୁଡ଼ିଏ ନକାରାତ୍ମକ ପ୍ରଭାବ, ବିଶେଷ କରି ଶିଶୁମାନଙ୍କ କ୍ଷେତ୍ରରେ ଏହାର କୁପ୍ରଭାବ ବହୁତ ଅଧିକ। ତେବେ ଆସନ୍ତୁ ଶିଶୁମାନଙ୍କ କ୍ଷେତ୍ରରେ ଏହି ମୋବାଇଲର କୁପ୍ରଭାବ ସମ୍ପର୍କରେ ଶୁଣିବା ଆଜିର ସଞ୍ଜୀବନୀରେ ଏକ ଆଲୋଚନା। ଆଲୋଚନା କରୁଛନ୍ତି ଡକ୍ଟର ନିର୍ମଳ କୁମାର ମହାକୁଟ।
1: ଯେଉଁମାନେ ମୋବାଇଲ ଆଡିକ୍ସନ ବା ଯୋଉ ମୋବାଇଲ ସିଣ୍ଡ୍ରୋମ ବା ଗୋଟେ ଇଲେକ୍ଟ୍ରୋନିକ ସ୍କ୍ରିନିଂ ସିଣ୍ଡ୍ରୋମ ଯୋଉ ଆଜି ସୋସାଇଟିରେ ଦେଖାଯାଇଛି, ସେଥିରେ ଏଇ ପିଲାମାନେ ତାର କୁପରିମାଣରେ ଶିକାର ହେଉଛନ୍ତି। କିନ୍ତୁ ୟାର ଗୁଡ଼ାଏ ଦିଗ ଅଛି, କାହିଁକି ମୋବାଇଲ ଆଜିର ପିଲାମାନଙ୍କୁ ଏଇ ପ୍ରକାରରେ ବ୍ୟତିବ୍ୟସ୍ତ କରିକି ପରିବାରମାନଙ୍କୁ କେମିତି ସାଂଘାତିକ ଅବସ୍ଥା ଆଡ଼କୁ ନେଇଯାଉଛି। ଯେ ଆମେ ଯୋଉ ଭୟାବହତା ପିଲାମାନଙ୍କ ପାଖରେ ଦେଖୁଛୁ ଏବଂ ବାପା ମାନଙ୍କର ଯୋଉ ମା ମାନଙ୍କର ଯୋଉ ଏଙ୍ଗଜାଇଟି ଆମ ପାଖରେ ଆସି ପ୍ରେଜେଣ୍ଟ କରୁଛନ୍ତି ସେମାନେ ଦେଖୁଛୁ, ଦେଖିଲେ ଭାରି ଦୁଃଖ ଲାଗେ, ମନକୁ ନିଜକୁ ଗ୍ଲାନି ଆସେ ଯେ ଆଜିର ସୋସାଇଟି ଯେତେ ଆଡଭାନ୍ସମେଣ୍ଟ ଆଡ଼କୁ ଯାଉଛି ବା ଯେତେ ଆମେ ଗେଜେଟ୍ସର ବେନିଫିଟ ପାଇବା କଥା। ହଁ, ବେନିଫିଟ ତ ନିଶ୍ଚୟ ଅଛି ମୋବାଇଲ, କାରଣ ଆପଣ ଦେଖନ୍ତୁ ମୋବାଇଲ ନହେଲେ ଚଳି ହେବ ନାହିଁ, ଆମ ଦ୍ୱାରା ପ୍ରତି କଥାରେ ମୋବାଇଲର ଆବଶ୍ୟକତା ରହିଛି, ଦୈନନ୍ଦିନ ଜୀବନର ଗୋଟେ ନେସେସରୀ ଅଙ୍ଗ। ତାର ଯେମିତି ଆଡଭାଣ୍ଟେଜ ପ୍ରତି କଥାରେ ଗୋଟେ କିଛି ଆଡଭାଣ୍ଟେଜ ଥାଏ, ଡିସଆଡଭାଣ୍ଟେଜ ମଧ୍ୟ ଥାଏ। ତ ସେଇ କଣ୍ଟେକ୍ସରେ ଦେଖନ୍ତୁ ମୋବାଇଲ ଆମକୁ ବିଭିନ୍ନ କମ୍ୟୁନିକେସନ ପାଇଁ ହେଲ୍ପ କରିବା କଥା, ଆମେ ତାକୁ ୟୁଜ୍ କରିବା କଥା। କିନ୍ତୁ ଆଜି ସୋସାଇଟି ବା ଏଜୁକେଟେଡ୍ ପ୍ୟାରେଣ୍ଟସ୍ ଟୁ ସେ ମୁଁ କହିବି, ପର୍ଟିକୁଲାରଲି ଏଜୁକେଟେଡ୍ ପ୍ୟାରେଣ୍ଟସ୍ ମାନଙ୍କର ହଉ, ଇଭିନ୍ ଗାଁ ଗହଳିରେ ମଧ୍ୟ ହଉ, ପିଲାମାନେ ମୋବାଇଲରେ ଏତେ ନିଶାରେ ମାତିଛନ୍ତି। ଏବଂ ସେଇଥିପାଇଁ ପ୍ୟାରେଣ୍ଟସ୍ ମାନଙ୍କୁ ମୁଁ ଦାୟୀ କରିବି ଏଇଥିପାଇଁ ଯେ, କାରଣ ପ୍ୟାରେଣ୍ଟସ୍ ମାନେ ହିଁ ସେଇଥିପାଇଁ ରେସ୍ପନ୍ସିବୁଲ ଯେ ପିଲାକୁ ମୋବାଇଲ ଦେବା ପାଇଁ। ପିଲାକୁ ମୋବାଇଲ ଦେବାର ଦୁଇ ତିନିଟା କାରଣ ଅଛି। ପ୍ରଥମ କାରଣ ହେଲା, ଦେଖନ୍ତୁ ଯେ ତାର ପଜିଟିଭ ଦିଗକୁ ଆମେ ଦେଖିବା, ଯେ ଆଜି ଚାରିଆଡ଼େ ଲୋକମାନେ ପାଠ ପଢୁଛନ୍ତି, ମୋବାଇଲ ପିଲାମାନଙ୍କୁ ଦିଆହଉଛି, କାରଣ ମୋବାଇଲ ନହେଲେ କାମ କରିହେବ ନାହିଁ। ଛୋଟ ଛୋଟ କୁନି କୁନି ପିଲାମାନଙ୍କର କିନ୍ତୁ ତ ପାଠ ନାହିଁ, କିନ୍ତୁ ତାହେଲେ ସେମାନେ କୋଉଠୁ ମୋବାଇଲ ପାଇଲେ? ସେଇଠି କେସ୍ରେ ଦେଖନ୍ତୁ ତାର ନେଗେଟିଭ ଇମ୍ପାକ୍ଟ ଆସିଲା। ପ୍ୟାରେଣ୍ଟସ ମାନେ ପିଲାକୁ ବିଭିନ୍ନ କାରଣ ପାଇଁ ମୋବାଇଲ ଦେଉଛନ୍ତି। ଗୋଟେ କଥା ହେଲା ନିଜର କାର୍ଯ୍ୟବ୍ୟସ୍ତତା ପାଇଁ ହଉ, ଅଫିସରେ କାମ କରୁଛନ୍ତି, ବ୍ୟସ୍ତ ରହୁଛନ୍ତି, ପିଲାଟି ଆସି ବାରମ୍ବାର ବିରକ୍ତ କରୁଛି ଯେ ଆମେ ମୋବାଇଲ ଦେଖୁଥା। ଖାଉନି, ମା ମାନେ ଚାହୁଁଛନ୍ତି ପିଲାଟି ମୋର ଖାଉ, ଆଉ ଟିକେ ଖାଉ, ଆଉ ଟିକେ ଖାଉ, ମୋବାଇଲ ନ ଦେଖିଲେ ଖାଉନି, ଏମିତି ତାକୁ ଅଭ୍ୟାସରେ ପକାଇଛନ୍ତି ଯେ ପିଲା ମୋବାଇଲ ଦେଖିବ, ମୋବାଇଲ ଦେଖୁଥିବ, ସେ ପାଟିରେ ଯାଉଥିବ, ସେ ଗିଳୁଥିବ, ସେ ଖାଉନି। ତାକୁ ମୁଁ କହିବି ଯେ ସେ ମୋତେ ଖାଉନି, ସେ ଖାଲି ମୋବାଇଲ ଦେଖିବା ବାହାନାରେ ସେ ଦେଖୁଛି, ତା ଭିତରେ ସେ ତାକୁ ଗିଳି ଦେଉଛି। ତ ଏଇ ଯୋଉ ପ୍ରବୃତ୍ତି ପିଲାମାନଙ୍କର ସୃଷ୍ଟି ହେଇଛି, ତା ପାଇଁ ମୁଁ କହିବି କି ଆମେ ପ୍ୟାରେଣ୍ଟସ ମାନେ ଦାୟୀ, କାରଣ ପିଲାକୁ ଖାଇବା ବାହାନାରେ ଆମେ ଯୋଉ ଦେବା ପାଇଁ ତାକୁ ପ୍ରବୃତ୍ତିଟା ସୃଷ୍ଟି କରିଛେ, ତାଦ୍ୱାରା ତାର ଗୋଟେ ଅଭ୍ୟାସରେ ପରିଣତ ହେଉଛି ଏବଂ ତାର ଗୋଟେ ଭୟାବହ ପରିଣତ ହେଉଛି। କାରଣ ପିଲା ଯଦି ଗୋଟେ କମଳମତୀ ପିଲା, ଯିଏକି ଧର ଦେଢ଼ ବର୍ଷର ପିଲା, ଦୁଇ ବର୍ଷର ପିଲା, ଖେଳିବା ବୁଲିବା ସମୟ ଯେଉଁଥିରେ ସେ ବାହ୍ୟ ଜଗତରୁ ବିଭିନ୍ନ ପ୍ରକାର ଷ୍ଟିମୁଲି ତା ଶରୀରକୁ ଆସିଲେ, ସେ ଯୋଉ ତାର ବ୍ରେନ୍ର ଏକ୍ସପ୍ରେସନ ହେଇଥାନ୍ତା, ତାକୁ ସିଏ ବର୍ତ୍ତମାନ ଗୋଟେ ଛୋଟ ସ୍କ୍ରିନ୍ 5 ଇଞ୍ଚ x 5 ଇଞ୍ଚରେ ରେଷ୍ଟ୍ରିକ୍ସନ ହେଇକି ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତା ମୁଣ୍ଡଟା ଟୋଟାଲ ସଂକୁଚିତ ହେଇକି ରହିଗଲା। ଏବଂ ତା ଭିତରେ ସେ କଣ ଦେଖିଲା ନା ହାଇ ଫ୍ରିକ୍ୱେନ୍ସିର ଲାଇଟ୍ ୱେଭ୍ସ ତା ଦେହକୁ ପଡ଼ିଲା। ଆପଣ ଆଉ ବି ଜାଣିଥିବେ କେତେ ପ୍ରକାର ଖେଳ ବର୍ତ୍ତମାନ ବାହାରିଛି, ମୁଁ କହିପାରୁନି, ମତେ ଜଣାବି ନାହିଁ। ସେସବୁ ଗେମ୍ ପିଲାମାନେ କଣ୍ଟିନ୍ୟୁଅସଲି କେତେ ଫ୍ରିକ୍ୱେଣ୍ଟଲି ଚେଞ୍ଜ ହେଉଛି, ଫାୟାରିଂ ହେଉଛି, ଡିସ୍ଡସ୍ ଏତେ ହେଉଛି। ତ ଏଇସବୁ ଜିନିଷ ଫଟ୍ଫାଟ୍ ପିଲାମାନେ ଯଦି ଦେଖିବା ଦ୍ୱାରା ତାଙ୍କର ଆଖି ଉପରେ ଡାଇରେକ୍ଟ କୁପ୍ରଭାବ ପଡୁଛି। ଆପଣ ଆଜି ଦେଖନ୍ତୁ ଏଇ ମୋବାଇଲର ପରିଣାମ ସ୍ୱରୂପ ଏରାଉଣ୍ଡ 10-15% ଅଫ୍ ଦି ପିଲା ଯେଉଁମାନେ ସ୍କୁଲରେ ଚଷମା ପିନ୍ଧିକି ଆସୁଛନ୍ତି, ଆମ ସମୟରେ ଅପ୍ ଟୁ ହାଇସ୍କୁଲ ପର୍ଯ୍ୟନ୍ତ ଗୋଟେ ବି ପିଲା ମୁଁ ଦେଖିନି ଯିଏ ଚଷମା ପିନ୍ଧିଥିବ। ହେଲେ ଆମେ ଦେଖନ୍ତୁ ଯେକୌଣସି ପିଲାକୁ ଏଜ୍ ଏ ପ୍ୟାରେଣ୍ଟସ୍ ତାକୁ ବଢାଇବା ପାଇଁ ଆମର ଯୋଉ ତିନୋଟି ମେନ୍ କର୍ତ୍ତବ୍ୟ ବା ମାଇଲଷ୍ଟୋନ୍ ବା ଯୋଉ ଆମର ତାକୁ କୁହାଯାଉଛି ଆପଣ ଶାରୀରିକ ବିକାଶ, ମାନସିକ ବିକାଶ ଏବଂ ବୌଦ୍ଧିକ ବିକାଶ, ଏଇ ତିନିଟି ବିକାଶ ଠିକ ଭାବରେ ହେବା ଦରକାର ଅଛି। କିନ୍ତୁ ଆମେ କଣ କରୁଛେ ଦେଖନ୍ତୁ, ମାନସିକ ବିକାଶକୁ ରେଷ୍ଟ୍ରିକ୍ସନ କରିଦେବେ, ମାନସିକ ଅବସ୍ଥାକୁ ଗୋଟେ ଛୋଟ ମୋବାଇଲ ସ୍କ୍ରିନ୍ ଭିତରେ, ଶାରୀରିକ ବିକାଶଟା ଖାଲି ତାର ହେଲା କାରଣ ସେ ଗଦାଏ ଖାଇଲା ଏଇଥିପାଇଁ ଯେ ମୋବାଇଲ ଦେଖି ଦେଖି ସେ ଗିଳି ଦେଉଛି, ଏବଂ ବୌଦ୍ଧିକ ବିକାଶ ଟୋଟାଲ ନାହିଁ କାରଣ ନୋ ଏକ୍ସପୋଜର ନଥିଙ୍ଗ। ସୋସିଆଲ କଲଚର କଟ୍ସି ମେନର କଣ କରିବା ଦରକାର, ଗୁରୁଜନମାନଙ୍କୁ କେମିତି ରେସ୍ପେକ୍ଟ ଦେଖାଇବା ଦରକାର, ବାପା ମାଙ୍କୁ ଟିକେ ପ୍ରଣାମ କରିବା ଦରକାର, ଏସବୁ ଜିନିଷ ସମୁଦାୟ ଭାବରେ ଜିରୋ। ଆମେ ନା ତାଙ୍କୁ ଟ୍ରେନିଂ ଦେଉଛେ ନା ତାଙ୍କଠୁ ଆଦାୟ କରୁଛେ। ତେଣୁ କୁହାଯାଏ ଯଦି ଆମେ ବୌଦ୍ଧିକ ବିକାଶଟି ନ କରେଇ ପାରିବା ବର୍ତ୍ତମାନ ଏତେ କ୍ରିଟିକାଲ ସୋସାଇଟିରେ ଆପଣମାନେ କୁହନ୍ତୁ ଯେ ଗୋଟେ 100 ଟଙ୍କା ରୋଜଗାର କରିବା କେତେ କଷ୍ଟ, ଆଉ ସେଇ ପରିସ୍ଥିତିରେ ଯଦି ଆମେ ପିଲାକୁ ବୌଦ୍ଧିକ ବିକାଶଟା ଠିକ ନ କରିବା ତାହେଲେ ସୋସାଇଟିରେ ଏତେ ଗ୍ଲୋବାଲାଇଜେସନ ହେଇଯିବାରୁ ଚାରିଆଡେ ନେଟୱାର୍କିଂ ହେଇଯାଇଛି, ଆମେ ସେ ନେଟୱାର୍କିଂରେ ସେ ରହିବ କେମିତି, ସେ ତ ମୋବାଇଲ ସ୍କ୍ରିନ୍ ଭିତରେ ରହିଯାଉଛି, ତାକୁ ଛାଡିଦେଲେ ତାର ପ୍ରଭାବ ଯୋଉ କଥା କହିଲେ ଅଟିଷ୍ଟିକ ସ୍ପେକ୍ଟ୍ରମ ଡିଜର୍ଡର ଯୋଉଥିରେ ପିଲାମାନେ ହାଇପର ଆକ୍ଟିଭ ହେବେ, କୌଣସି କାହାର କଥା ଶୁଣିବେନି, ଏଠି ସେଠି ବସିଥିବେ, ନିଜ ଦୁନିଆରେ ସେମାନେ ନିଜେ ରହିଥିବେ, ଇଏ ହେଲା ଏକ। ଦୁଇରେ ତାକୁ ନେଇକି ପିଲାମାନଙ୍କ ମଧ୍ୟରେ ବହୁତ ଏଗ୍ରେସିଭ ବିହେଭିୟର ଗ୍ରାଜୁଆଲି ଦେଖାଯାଉଛି, ସେମାନେ ବହୁତ ଆଟାକିଂ ହେଇଯାଉଛନ୍ତି ବେଳେ ବେଳେ। ଏସବୁର କାରଣ କଣ ଦେଖିବେ ଆପଣ, ଅଧିକାଂଶ ଗେମ୍ ଦେଖିଥିବେ ସବୁ ଫାୟାରିଂ ରିଲେଟେଡ୍, ମର୍ଡର, ମାଡ, ଛୁରୀ, ବନ୍ଧୁକ, ଏଇସବୁ ନେଇକି ଯେତେ ଦେଖନ୍ତୁ ଗେମ୍ ଆପଣ ଦେଖିବେ ସବୁଗୁଡ଼ା ସବୁ ଏଗ୍ରେସିଭ ହେ, ତେଣୁ ତାଙ୍କ ମନରେ ସେ ଏତେ କମଳମତୀ ମନରେ ସେସବୁ ଜିନିଷ ଗୁଡା ଧାରେ ଧାରେ ସୃଷ୍ଟି ହେଉଛି, ଏବଂ ସେମାନେ ବିଭିନ୍ନ ପ୍ରକାର କାର୍ଟୁନ ଦେଖିକି ବିଭିନ୍ନ ପ୍ରକାର ଗେଜେଟ୍ ଦେଖିକି ଦେଖିଲେ କି ସେ ଡରିମନ ଉଡି ଯାଉଛି, ଇଏ ଉଡି ଯାଉଛି, ଏମିତି କଲେ ଫଟକିନା ପହଞ୍ଚି ଯାଉଛି, ତାଙ୍କର ଯୋଉ ଏଇ ମନୋବୃତ୍ତିଟା ସୃଷ୍ଟି ହେଉଛି, ସେମାନେ କଣ କରୁଛନ୍ତି ନା, ସେ ଧୀରେ ଧୀରେ ଦେ ଆର୍ ୱାର୍ଲଡ ଇଜ୍ କନଫାଇନ୍ ଟୁ ଦିସ୍ କାର୍ଟୁନ ୱାର୍ଲଡ, ସେମାନେ କାର୍ଟୁନ ଭଳିଆ ନିଜକୁ ନିଜେ ବିହେଭ କରୁଛନ୍ତି, ଏବଂ ଗେମ୍ ଖେଳିବେ ଆପଣମାନେ ଦେଖିଥିବେ କେତେ କିଛି ଯୋଉ ଡେଞ୍ଜରସ୍ ଗେମ୍ ଅଛି, ସେ ଗେମ୍ ଅଛି ଯୋଉମାନେ ଆପଣ ପେପରରେ ବି ଦେଖୁଥିବେ, ଯେ ବଡ଼ ବଡ଼ ପିଲାମାନେ ମଧ୍ୟ ସେଥିରେ ଆକ୍ରାନ୍ତ ହେଇକି ତାଙ୍କର ମାନେ କାହାକୁ କିଏ ତାର ଜେଜେବାପାଙ୍କୁ ମାରିଲାଣି, କିଏ ତା ମାର ପଇସା ସବୁ ନେଇଗଲାଣି, କିଏ ଗହଣା ବିକିଲାଣି, କିଏ କିମ୍ବା କାହାର ଏଟିଏମ୍ ୟୁଜ୍ କରି ତା ଗ୍ରାଣ୍ଡ ଫାଦରଙ୍କର ପଇସା ସବୁ ସଫା କରିଦେଲାଣି, ତ ଏଇ ପ୍ରକାର ଯୋଉ ଭୟାବହତା ଆସୁଛି, ଦିଜ୍ ଆର୍ ଅଲ୍ ଡ୍ୟୁ ଟୁ ମୋବାଇଲ ଆଣ୍ଡ ବେଡ୍ ଥିଙ୍ଗ ଫର୍ ଦି ସୋସାଇଟି, ଭବିଷ୍ୟତ ଆମ ପାଇଁ ବିଶେଷ ଭଲ ଦେଖାଯାଉନି ଯେପର୍ଯ୍ୟନ୍ତ ଆମେ ପ୍ୟାରେଣ୍ଟସ ମାନେ ନିଜେ ନ ସୁଧୁରିଛେ, ଏହିସବୁ ବିହେଭିୟର ଯୋଉ ଆସୁଛି ୟାର ଇମ୍ପାକ୍ଟ ଆଖି ଉପରେ ପଡୁଛି ଏବଂ ବ୍ରେନ୍ ଉପରେ ପଡୁଛି, ଏବଂ ତାର ଭୟାବହତା ଏହିସବୁ ପରିଣାମ ହେଇକି ଆମ ସାମ୍ନାରେ ଆସୁଛି। ଏବଂ ଦେଖନ୍ତୁ, ଗୋଟେ ପିଲା ଯଦି 3 ବର୍ଷ 4 ବର୍ଷରେ ତାର ପିଅର ଗ୍ରୁପ୍ସ ଠୁ ପଛରେ ରହିଯାଉଛି, ଏବଂ ପ୍ୟାରେଣ୍ଟସ ତଥାପି ଆଶ୍ୱାସନ ଭାବୁଛି ଯେ ନାଇଁ ମୋ ପିଲା ତ ସବୁ କରିପାରୁଛି, ଶୁଣୁଛି, ଗୀତ କହିଲେ ଅଛି, ତାହେଲେ କେମିତି ହେବ, ତ ଅନ୍ୟ ପିଲା ସେତିକି କରିବା ପରେ ମଧ୍ୟ ଆଉ ଏକ୍ସଟ୍ରା କରୁଛି, ମୋ ପିଲା ତ ସେତିକି ପଛରେ ଅଛି, ତ ଏଇ କଣ୍ଟେକ୍ସରେ ଆମେ ତାଠୁ ପଛରେ ରହିଯାଉଛେ, ତ ଏଇ ଜିନିଷକୁ ଆମେ ଧ୍ୟାନ ଦେବୁ, ବହୁତ ଆର୍ଲି ଷ୍ଟେଜରେ ଡିସିସନ କରିବା ଦରକାର। ଏବଂ ଯଦି କୌଣସି ଡାକ୍ତର ବା କୌଣସି ସ୍ୱାସ୍ଥ୍ୟକର୍ମୀ ଯଦି କହୁଛନ୍ତି ଯେ ପିଲା ଟିକେ ଆପଣଙ୍କର ଆବନର୍ମାଲ ଅଛି, ତାକୁ ବହୁତ ସମୟରେ ପ୍ୟାରେଣ୍ଟସ ମାନେ ଖରାପରେ ନେଉଛନ୍ତି, ଡାକ୍ତର ମଧ୍ୟ ଜାଣିପାରୁନାହାନ୍ତି ମୋ ପିଲା ଗୋଟେ କ୍ରିଟିସାଇଜ୍ କରିଦେଲେ, ଆରେ ଭାଇ ସିଏ କଣ, ସିଏ ତାଙ୍କର ସେ ପାଠ ପଢିଛନ୍ତି, ସିଏ ଆପଣଙ୍କୁ ସେଥିରେ ସତର୍କ କରାଇଲେ, ସେଥିରେ ତାଙ୍କର କୌଣସି ସ୍ୱାର୍ଥ ନାହିଁ, ତ ତାକୁ ଆମେ ଯଦି ନେଗେଟିଭରେ ନେବା ତାହେଲେ କେମିତି ଆମେ ଗେନ୍ କେମିତି କରିବା, ଯୋଉଟା ଭଲ ଜିନିଷ ବୋଲି ଆମେ ତାକୁ ଗ୍ରହଣ କରିପାରିବା, ତାହେଲେ ସିନା ଆମର ବେନିଫିଟ୍ ହବ। ଆମେ ଯଦି ଅନେକ ନାଇଁ ନା ସେ ଜାଣିନାହାନ୍ତି, ସେ ଯାହା ହେଲେ କହିଦେଉଛି ମୋ ପିଲା ତ ପୁରା ଠିକ ଅଛି, 30-40% ପେସେଣ୍ଟ ଆଜ୍ଞା ସେମିତି କରିକି ନିଜର ସମୟଟାକୁ ନଷ୍ଟ କରୁଛନ୍ତି, ପିଲାର ଖରାପ ଆଡ଼କୁ ଯିବା ପାଇଁ ସିଏ ଆହୁରି ବାଟ ବାହାର କରୁଛନ୍ତି। ତେଣୁ ପିଲାର ବ୍ରେନ୍ ଯଦି ମେଣ୍ଟେନ୍ କରିବା, ଯୋଉଟା ବୌଦ୍ଧିକ ବିକାଶ କଥା ମୁଁ ପ୍ରଥମରୁ କହୁଥିଲି, ତା ପାଇଁ ହେଲେ ଆମକୁ ମୋବାଇଲ ଠାରୁ ଦୂରରେ ରହିବାକୁ ପଡିବ, ତାର କୌଣସି ଉତ୍ତର ନାହିଁ। ଯେ ପିଲାମାନେ ଖାଇବା ଦ୍ୱାରା ଯୋଉ ମୋଟାପଣ ଦେଖନ୍ତୁ ହେଉଛି ବା ଓବେସିଟି, ଆଜିର ଦୁନିଆରେ ଗୋଟେ ଭେରି ଇମ୍ପୋର୍ଟାଣ୍ଟ କନସେପ୍ଟ।

0: ହଁ ଶ୍ରୋତା ବନ୍ଧୁ, ମୁଣ୍ଡ ବିନ୍ଧିବା ବା ମୁଣ୍ଡ ବ୍ୟଥା ହେବା ଏକ ସାଧାରଣ କଥା। ଆଜିକାଲି ବେଳ ଅବେଳରେ ଆମ ସମସ୍ତଙ୍କର ମୁଣ୍ଡ ବ୍ୟଥା ହୋଇଥାଏ। ତେବେ କାହିଁକି ଏମିତି ମୁଣ୍ଡ ବିନ୍ଧେ, କ'ଣ ଏହାର କାରଣ, କ'ଣ କଲେ ଏଥିରୁ ଆମେ ମୁକ୍ତି ପାଇପାରିବା, ସେ ସମ୍ପର୍କରେ ଆସନ୍ତୁ ଜାଣିବା ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ପାଖରୁ।
1: ମାଇଗ୍ରେନ୍ ରୋଗ ବା ଅର୍ଦ୍ଧକବଳି ରୋଗ ବହୁତ କମନ୍ କଣ୍ଡିସନ ଆମ ସୋସାଇଟିରେ ଦେଖାଦିଏ। ପରିସଂଖ୍ୟାନୁ ଜଣାପଡ଼ିଛି କି 15% ଲୋକ ପୃଥିବୀରେ ଏହି ମାଇଗ୍ରେନ୍ ରୋଗରେ ପୀଡ଼ିତ ହୋଇଥାନ୍ତି। ଏହି ରୋଗ ମୁଖ୍ୟତଃ ଫିମେଲ୍ ମାନଙ୍କ ବା ସ୍ତ୍ରୀମାନଙ୍କ କ୍ଷେତ୍ରରେ ଅଧିକା ଦେଖାଦିଏ। ଯେଉଁମାନେ ୟଙ୍ଗ ଫିମେଲ୍ ଇନ୍ ଦ ରେଞ୍ଜ ଅଫ 20-50 ଇୟର୍ ଭିତରେ ଏହି ରୋଗ ଦେଖାଦେଇଥାଏ, ଏବଂ ମେନୋପୋଜ୍ ହେବା ପରେ ତାଙ୍କର ହେଡ଼େକ୍ ବା ମାଇଗ୍ରେନ୍ଟା ଆମର କମିଯାଇଥାଏ। ତେଣୁ ଏହି ରୋଗରେ ହର୍ମୋନାଲ ଏଫେକ୍ଟ ଅଛି ବୋଲି ମଧ୍ୟ ବହୁତ ପ୍ରକାର ପରିସଂଖ୍ୟାନରୁ ଜଣାପଡ଼ିଛି। ମୁଣ୍ଡ ବ୍ୟଥା ମୁଖ୍ୟତଃ 2 ହୋଇଥାଏ, ଗୋଟେ ପ୍ରାଇମେରୀ ଟାଇପ୍ର ହେଡ଼େକ୍ ଏବଂ ଗୋଟେ ସେକେଣ୍ଡାରୀ ଟାଇପ୍ର ହେଡ଼େକ୍। ପ୍ରାଇମେରୀ ହେଡ଼େକ୍ର ବିଭିନ୍ନ ପ୍ରକାର କାରଣ ରହିଥାଏ, ଯେଉଁଟାକି ମୁଖ୍ୟ କାରଣ ହେଲା ମାଇଗ୍ରେନ୍ ବା ଅର୍ଦ୍ଧକପାଳି ରୋଗ। ଆଉ ଅନ୍ୟ ପ୍ରକାର ମୁଣ୍ଡ ବ୍ୟଥା ଯେଉଁଟାକି ପ୍ରାଇମେରୀ ହେଡ଼େକ୍ରେ ଅଛି ସେଗୁଡ଼ିକ ହେଲା ଟେନସନ୍ ଟାଇପ୍ର ହେଡ଼େକ୍, ଗୋଟେ କ୍ଲଷ୍ଟର ହେଡ଼େକ୍ ବା ଟ୍ରାଇଜେମିନାଲ ନ୍ୟୁରାଲଜିକ୍ ହେଡ଼େକ୍। ତ ସେଗୁଡ଼ିକ ହେଡ଼େକ୍ ଗୁଡ଼ିକ ଆମର ପ୍ରାଇମେରୀ ହେଡ଼େକ୍ ଗ୍ରୁପ୍ରୁ ଆସେ, ସେଥିରେ ବ୍ରେନ୍ ଇମେଜିଂ ୟୁଜୁଆଲି ନର୍ମାଲ ରହେ। ସେକେଣ୍ଡାରୀ ହେଡ଼େକ୍ର ଆମର ବିଭିନ୍ନ ପ୍ରକାର କଜ୍ ବା କାରଣରୁ ହୋଇଥାଏ। ସେକେଣ୍ଡାରୀ ହେଡ଼େକ୍ର ମୁଖ୍ୟତଃ କାରଣ ହେଲା, ଧରନ୍ତୁ ବ୍ରେନ୍ର ବ୍ଲିଡିଂ ହୋଇଯିବା ବା ବ୍ରେନ୍ର ହେମରେଜ୍ ବା ଷ୍ଟ୍ରୋକ୍, ବ୍ରେନ୍ର କିଛି ଇନଫେକ୍ସନ୍ ହେବା, ବ୍ରେନ୍ର ଯଦି କିଛି ବ୍ଲଡ୍ ଭେସେଲ୍ସ ରିଲେଟେଡ୍ ପ୍ରୋବ୍ଲେମ୍ ଅଛି, କିଛି ହେଡ୍ ଇଞ୍ଜୁରି ବା ମୁଣ୍ଡରେ ବଥା ଲାଗିକି ଆପଣଙ୍କର ଯେଉଁ ମୁଣ୍ଡ ବଥା ହେଉଛି, ତ ସେଗୁଡ଼ିକୁ ଆମେ ଆପଣଙ୍କର ସେକେଣ୍ଡାରୀ ଟାଇପ୍ର ହେଡ଼େକ୍ ବୋଲି କହିଥାଉ। ସେଗୁଡ଼ିକ ଜାଣିବା ପାଇଁ ଆମେ ବିଭିନ୍ନ ପ୍ରକାର ସ୍କାନ୍ ବା ରକ୍ତ ପରୀକ୍ଷା କରି ଆମେ ସେଟା ରୋଗ ନିରୂପଣ କରିଥାଉ। ମାଇଗ୍ରେନ୍ ରୋଗର ମୁଖ୍ୟ ଲକ୍ଷଣ ହେଲା ମୁଣ୍ଡ ବଥା। ଆପଣଙ୍କର ଗୋଟିଏ ପାର୍ଶ୍ୱ ମୁଣ୍ଡ ବଥା ବା 2 ମୁଣ୍ଡ ବଥା ବା ପଛପଟ ମୁଣ୍ଡ ମଧ୍ୟ ଏଥିରେ ବଥା ହୋଇଥାଏ। ମୁଣ୍ଡ ଅସହ୍ୟ ଭାବରେ ବଥା କରିଥାଏ, ଏବଂ ବଥାର କ୍ୟାରେକ୍ଟର ଆମେ କହୁ ଥ୍ରବିଂ ଟାଇପ୍ର ହେଡ଼େକ୍ ବା ରହି ରହି ମୁଣ୍ଡ ବଥା ହୋଇଥାଏ। ମୁଣ୍ଡ ବଥା ହେବା ସମୟରେ ଆପଣଙ୍କର ବାନ୍ତି ଲାଗିବା ବା ଓଇ ଉଠେଇବା ବା ବାନ୍ତି ହେବା ମଧ୍ୟ ଦେଖାଦିଏ। ମୁଣ୍ଡ ବଥା ସମୟରେ ଆପଣଙ୍କର ଲାଇଟ୍କୁ ଦେଖିବା ବା ଯଦି ସାଉଣ୍ଡକୁ ଶୁଣିବା ହୁଏ ତାହେଲେ ମୁଣ୍ଡ ବଥାଟା ଅଧିକା ବଢ଼ିଯାଇଥାଏ। ତା ଫଳରେ ଲୋକ ଗୋଟିଏ ନିରବ ହୋଇ ଗୋଟିଏ ଅନ୍ଧାର ଘରେ ରହିବା ପାଇଁ ରୋଗୀ ୟୁଜୁଆଲି ପସନ୍ଦ କରନ୍ତି। ମୁଣ୍ଡ ବଥା ଷ୍ଟାର୍ଟିଂ ସମୟରେ କେତେଗୁଡ଼ିକ ଆମକୁ ଆଖିରେ ଦେଖାଦିଏ, ଯେଉଁଟାକି ଆମେ ଭିଜୁଆଲ ଓରା ମଧ୍ୟ କହିଥାଉ, ଯେମିତିକି ଆପଣଙ୍କର ଲାଇଟ୍ସ ଟାଇପ୍ର ଦେଖାଦିଏ, ଏବଂ ଅରା ନଥାଇ ମଧ୍ୟ ଆମର ମାଇଗ୍ରେନ୍ ହୋଇଥାଏ। ତ ମାଇଗ୍ରେନ୍ ହେଡ଼େକ୍ ଆମର 3 ଷ୍ଟାର୍ଟ ହୋଇକି 3 ପର୍ଯ୍ୟନ୍ତ ରହିପାରେ, ଏବଂ ସେଇଟା ମଝିରେ ମଝିରେ ମୁଣ୍ଡ ବଥା ହୋଇକି ଆସେ। ମାଇଗ୍ରେନ୍ ବଥା ଅଧିକା ଦିନ ରହିଗଲେ ଆମକୁ ଏନ୍ଜାଇଟି ବା ଡିପ୍ରେସନ୍ର ରୋଗୀ ମଧ୍ୟ ଶିକାର ହୋଇଥାନ୍ତି। ମାଇଗ୍ରେନ୍ ଟ୍ରିଗର ବା ଯେଉଁ ଆମର ମାଇଗ୍ରେନ୍ କେମିତି ଷ୍ଟାର୍ଟ ହୁଏ ତାର କେତେଟି ଟ୍ରିଗର ମଧ୍ୟ ରହିଛି, ଯେଉଁଗୁଡ଼ିକ ଆପଣଙ୍କର ଯଦି ମାଇଗ୍ରେନ୍ ରହୁଛି ସେଗୁଡ଼ିକ ନିଶ୍ଚୟ ଜାଣିବାର ଆବଶ୍ୟକତା ରହିଛି। ତେଣୁ ମାଇଗ୍ରେନ୍ ଟ୍ରିଗର ଗୁଡ଼େ ବହୁତ ଗୁଡ଼ିକ ପ୍ରକାର ମାଇଗ୍ରେନ୍ ଟ୍ରିଗର ରହେ, ଯେମିତିକି ପାଣିପାଗର ପରିବର୍ତ୍ତନ ହେବା ବା ପଲ୍ୟୁସନ୍ ବା ଆପଣଙ୍କର ସନ୍ଲାଇଟ୍ ବା ଖରା ଏକ୍ସପୋଜରରେ ଯେଉଁମାନେ ଆସନ୍ତି, ବା ଆପଣ ଯଦି କେତେଜଣ ପେସେଣ୍ଟ ମଧ୍ୟ କହନ୍ତି ଯେଉଁମାନେ ହେଉଛି ଗାଧେଇବା ଫଳରେ ବା ମୁଣ୍ଡ ଧୋଇବା ଫଳରେ ମଧ୍ୟ ଯେଉଁମାନଙ୍କର ଟ୍ରିଗର ହୋଇଥାଏ, କେତେଗୁଡ଼ିକ କ୍ଷେତ୍ରରେ ବହୁତ ସାଉଣ୍ଡ ଶୁଣିବା ବା କେତେଗୁଡ଼ିକ ଗନ୍ଧ ହେବାର ମଧ୍ୟ ଟ୍ରିଗର ରହିଥାଏ, କେତେଗୁଡ଼ିକ ଖାଇବା ଦ୍ୱାରା ମଧ୍ୟ ଟ୍ରିଗର ରହିଥାଏ, ଯେମିତିକି ଆପଣଙ୍କର ଚକୋଲେଟ୍, ବ୍ଲାକ୍ ଚକୋଲେଟ୍ ହେଉ ବା ଆପଣଙ୍କର ଛେନା ଜାତୀୟ ଜିନିଷ ବା ଆପଣଙ୍କର କଫି ବା ଆପଣଙ୍କର ବହୁତ ଲୁଣ ଜାତୀୟ କି ଆପଣଙ୍କର ବହୁତ ମସଲା ଜାତୀୟ ଜିନିଷ ଯଦି ଆପଣ ମଧ୍ୟ ଖାଆନ୍ତି ତାହେଲେ ସେଇଟାକୁ ମଧ୍ୟ ଟ୍ରିଗର ହୋଇଥାଏ। କେତେଗୁଡ଼ିକ କେସ୍ରେ ଆପଣଙ୍କର ଏନ୍ଜାଇଟି ବା ଷ୍ଟ୍ରେସ୍ ଯୋଗୁଁ ମଧ୍ୟ ଟ୍ରିଗର ହୋଇଥାଏ। ଯଦି ଆପଣଙ୍କର ନିଦ ଠିକ୍ ରଖୁନାହାନ୍ତି, ଯଦି ସ୍ଲିପ୍ର ଡିଷ୍ଟର୍ବାନ୍ସ ହୁଏ ତାହେଲେ ମଧ୍ୟ ମାଇଗ୍ରେନ୍ ରୋଗ ହୋଇପାରିଥାଏ। ବହୁତ ଗୁଡ଼ିକ କେସ୍ରେ ମଧ୍ୟ ଦେଖାଯାଇଛି ଯେ ଆପଣଙ୍କର ଯଦି ଖାଇବା ମିଲ୍ ଯଦି ଆପଣ ଠିକ୍ ଭାବରେ ଖାଉନାହାନ୍ତି ବା ଆପଣ ମିଲ୍ ସ୍କିପ୍ କରୁଛନ୍ତି ବା ଆପଣ ଉପାସ ରହୁଛନ୍ତି ତାହେଲେ ମଧ୍ୟ ଆପଣ ମାଇଗ୍ରେନ୍ ମଧ୍ୟ ଟ୍ରିଗର ହୋଇପାରେ। ମାଇଗ୍ରେନ୍ ଯେଉଁ ହୁଏ ସେଇଟା ଆମର ଯୁବପିଢ଼ି ଲୋକଙ୍କୁ ଅଧିକ ପରିମାଣରେ ହୋଇଥାଏ, ତେଣୁ ସେ କ୍ଷେତ୍ରରେ ମଧ୍ୟ କେତୋଟି ସ୍ପେଶାଲ ପ୍ରିକସନ୍ ଯୁବପିଢ଼ିଙ୍କୁ ନେବା ଦରକାର ଅଛି, ଯେଉଁଟାକି ମୁଁ କହିଲି। ଯଦି ଆଲକୋହଲ ବା ସ୍ମୋକିଂ ମଧ୍ୟ ଗୋଟେ ପ୍ରକାର ମାଇଗ୍ରେନ୍ର ଟ୍ରିଗର, ତ ସେଗୁଡ଼ିକ ଆମକୁ ଏଭଏଡ୍ କରିବା ଦରକାର ଅଛି। ଏବଂ ସେକେଣ୍ଡ ପଏଣ୍ଟ ହେଲା, ଯେଉଁମାନେ ଧରନ୍ତୁ ଫ୍ଲିକରିଂ ଲାଇଟ୍ ଯେମିତିକି ହଉ ଟିଭି ହଉ ବା ମୋବାଇଲ ହଉ, ମାନେ ବହୁତ ଅଧିକା ସମୟ ମୋବାଇଲ ଦେଖନ୍ତି, ସେଗୁଡ଼ିକର ଫ୍ଲିକରିଂ ଲାଇଟ୍ ମଧ୍ୟ ଆମର କେତେଗୁଡ଼ିକ କେସ୍ରେ ମାଇଗ୍ରେନ୍ର ଟ୍ରିଗର ହୋଇପାରେ। ସେଥିପାଇଁ ମୁଁ ଅନୁରୋଧ କରିବି, ଯଦି ଆପଣ ଫ୍ଲିକରିଂ ଲାଇଟ୍ ବା ଟିଭି ବା ମୋବାଇଲ ଦେଖୁଛନ୍ତି, ଯେଉଁମାନଙ୍କର ମାଇଗ୍ରେନ୍ ହିଷ୍ଟ୍ରି ଅଛି, ସେଗୁଡ଼ିକ ମଧ୍ୟ ସେମାନେ ଲିମିଟ୍ କରିବାର ଆବଶ୍ୟକତା ରହିଛି। ମାଇଗ୍ରେନ୍ର ବିଭିନ୍ନ ପ୍ରକାର କମ୍ପ୍ଲିକେସନ୍ସ ରହିଛି। ଯଦି ଆମେ ମାଇଗ୍ରେନ୍କୁ ଠିକ୍ ଭାବରେ ଡାଇଗ୍ନୋସିସ୍ ନ କରି ଟ୍ରିଟମେଣ୍ଟ ଯଦି ଠିକ୍ ଭାବରେ କରିନାହୁଁ, ତାହେଲେ ଆପଣଙ୍କର ଲଙ୍ଗ୍ ଟର୍ମରେ ବିଭିନ୍ନ ପ୍ରକାର କମ୍ପ୍ଲିକେସନ୍ ମଧ୍ୟ ଆସିପାରେ। ଯେମିତିକି ଯଦି ଆପଣଙ୍କର ମୁଣ୍ଡ ବଥା ଅଧିକ ପରିମାଣରେ ରହୁଛି, ତାହେଲେ ବିଭିନ୍ନ ପ୍ରକାର ସାଇକାଟ୍ରିକ୍ ବା ମାନସିକ ରୋଗର ମଧ୍ୟ ସେମାନେ ଶିକାର ହୋଇଥାନ୍ତି, ଯେଉଁଟାକି ଏନ୍ଜାଇଟି ତାଙ୍କର ବଢ଼ିଥାଏ, ଷ୍ଟ୍ରେସ୍ ବଢ଼ି ରହେ, ଡିପ୍ରେସନ୍ର ସେମାନେ ମଧ୍ୟ ଶିକାର ହୁଅନ୍ତି ଏବଂ ନିଦ ମଧ୍ୟ ସେମାନଙ୍କର ଡିଷ୍ଟର୍ବାନ୍ସ ରହିଥାଏ। ଏବଂ ଅନ୍ୟ ସବୁ କମ୍ପ୍ଲିକେସନ୍ ଯେମିତିକି ମାଇଗ୍ରେନ୍ ସହିତ ଆମର ଏପିଲେପ୍ସି ସିଜର୍ର ମଧ୍ୟ ସମ୍ପର୍କ ରହୁଛି, ଏବଂ ମାଇଗ୍ରେନ୍ ସହିତ ଆମର ଷ୍ଟ୍ରୋକ୍ ବ୍ରେନ୍ ଷ୍ଟ୍ରୋକ୍ର ମଧ୍ୟ ସମ୍ପର୍କ ରହେ। ଯେହେତୁ ମାଇଗ୍ରେନ୍ ଗୋଟିଏ ଆମର ଭାସ୍କୁଲାର ଡିଜିଜ୍, ଯଦି ଆପଣଙ୍କର ମାଇଗ୍ରେନ୍ ଅଧିକା ଦିନ ରହେ, ଆମର ବ୍ରେନ୍କୁ ବ୍ଲଡ୍ ଭେସେଲ୍ସର ମଧ୍ୟ ବ୍ରେନ୍କୁ ରକ୍ତ ପ୍ରବାହରେ ସଞ୍ଚାଳନରେ ମଧ୍ୟ ଅସୁବିଧା ହୁଏ, ତାହାଫଳରେ ଆମର ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥାଏ। ତେଣୁ ଆମକୁ ମାଇଗ୍ରେନ୍ ରୋଗଟା ଯେ କେବଳ ମୁଣ୍ଡ ବଥା ହେଇଛି ଯେ ଆମେ ତାକୁ ହେଳା କରିବା, ସେଇଟା ଠିକ୍ ନୁହଁ। ଆମକୁ ମାଇଗ୍ରେନ୍ ରୋଗର ସଠିକ୍ ଭାବରେ ଉପଚାର କରିବାର ଆବଶ୍ୟକତା ଅଛି, ଏବଂ ଯଦି ସଠିକ୍ ଭାବରେ ଉପଚାର ଆମେ କରୁଛୁ, ତାହେଲେ ନିଶ୍ଚୟ ଭାବରେ ମାଇଗ୍ରେନ୍ ବା ହେଡେକ୍ରୁ ଆମେ ନିଶ୍ଚୟ ଭାବରେ ଉପଶମ ଆମେ ପାଇପାରିବା। ସେଥିପାଇଁ ଆପଣଙ୍କୁ ଉପଯୁକ୍ତ ନ୍ୟୁରୋଲୋଜି ଡକ୍ଟରଙ୍କ ସହିତ ପରାମର୍ଶ କରିବାର ଆବଶ୍ୟକତା ଅଛି। ମୁଣ୍ଡ ବଥା ବହୁତ କମନ୍ ରୋଗ, ବହୁତ କମନ୍ କଣ୍ଡିସନ୍, ସମସ୍ତଙ୍କ କ୍ଷେତ୍ରରେ ମୁଣ୍ଡ ବଥା ଦେଖା ଦେଇଥାଏ। ତ ଯଦି ଆପଣଙ୍କୁ ମୁଁ କହିବି, ଯଦି ମୁଣ୍ଡ ବଥା ବହୁତ ସିଭିୟର ହେଉଛି ବା ଆପଣ ଯଦି ସକାଳେ ଉଠିଲା ପରେ ଯଦି ଆପଣଙ୍କର ମୁଣ୍ଡ ବଥା ଷ୍ଟାର୍ଟ ହୁଏ, ତାହେଲେ ସେଗୁଡ଼ିକୁ ଆମେ ଡେଞ୍ଜରସ୍ ଆମେ ମୁଣ୍ଡ ବଥା ବା କିଛି ରେଡ୍ ଫ୍ଲାଗ୍ ଆମେ କହୁ। ଯଦି ଆପଣଙ୍କର ସକାଳେ ଉଠିଲେ ଆପଣଙ୍କର ତୀବ୍ର ଭାବରେ ମୁଣ୍ଡ ବଥା ହେଉଛି, ମୁଣ୍ଡ ବଥା ସହିତ ଆପଣଙ୍କୁ ବାନ୍ତି ଲାଗୁଛି ବା ବାନ୍ତି ହେଉଛି, ବା ଆପଣଙ୍କର କମନ୍ ମେଡିସିନ୍ ଯେଉଁଗୁଡ଼ିକ ଆପଣଙ୍କର ଖାଇକି ମଧ୍ୟ ଆପଣଙ୍କର ମୁଣ୍ଡ ବଥା କମୁନାହିଁ, ମୁଣ୍ଡ ବଥା ସହିତ ଅନ୍ୟ ସବୁ ସିମ୍ପଟମ୍ସ ଦେଖାଦେଉଛି, ଯେମିତିକି ଆଖିକୁ ଠିକ୍ ଭାବେ ଦେଖାଯାଉନାହିଁ ବା ଆଖିକୁ ଡବଲ୍ ଦେଖାଯାଉଛି, ହାତ ଗୋଡ଼ରେ ଦୁର୍ବଳତା ଲାଗୁଛି ବା ହାତ ଗୋଡ଼ରେ ଆପଣଙ୍କର ଝିମ୍ଝିମ୍ ଲାଗୁଛି, ବା କେତେଗୁଡ଼ିକ କେସ୍ରେ ଆପଣ ବେହୋସ ହୋଇଯାଉଛନ୍ତି, ବା କେତେଗୁଡ଼ିକ କେସ୍ରେ ଫିଟ୍ସ ମାରୁଛି ଟାଇପ୍ର ଆଟାକ୍ ଆସୁଛି, ସେଗୁଡ଼ିକ ଆମର ଡେଞ୍ଜରସ୍ ଟାଇପ୍ର ହେଡେକ୍। ତ ସେଗୁଡ଼ିକ କେସ୍ରେ ଆମକୁ ଡାକ୍ତରଙ୍କ ସହିତ ପରାମର୍ଶ କରି ବ୍ରେନ୍ ସ୍କାନିଂ ମାଧ୍ୟମରେ ଆମେ ଠିକ୍ ଭାବରେ ସେ ରୋଗର ନିରୂପଣ କରିବାର ଆବଶ୍ୟକତା ଅଛି, ଏବଂ ସେହି ଅନୁସାରେ ଔଷଧ ଖାଇବା ଦରକାର ଅଛି। ଯେତେବେଳେ ରୋଗୀ ଆସନ୍ତି, ଆମେ ତାଙ୍କ ଡିଟେଲ୍ ଆମେ ରୋଗ ବିଷୟରେ ଆମେ ପଚାରୁ, ଆପଣଙ୍କର କେଉଁ ଜାଗାରେ ମୁଣ୍ଡ ବଥା ହେଉଛି, ଆପଣଙ୍କର ଯେଉଁ ମୁଣ୍ଡ ବଥାର ଫ୍ରିକ୍ୱେନ୍ସି କ'ଣ ରହେ, ମୁଣ୍ଡ ବଥାର କେଉଁ କେଉଁ କାରଣରୁ ଆପଣଙ୍କର ଟ୍ରିଗର ରହେ, ଏଗୁଡ଼ିକ ସବୁ ଡକ୍ଟରଙ୍କୁ ଜଣାଇବା ନିତ୍ୟାନ୍ତ ଆବଶ୍ୟକତା ଅଛି। ଏବଂ ଆମେ ତାର ମାଇଗ୍ରେନ୍ ରୋଗକୁ ଡିଟେକ୍ଟ କରିବା ପାଇଁ ୟୁଜୁଆଲି କୌଣସି ପରୀକ୍ଷା ନଥାଏ, କିନ୍ତୁ ତା ଅନ୍ୟ କେତୋଟି ଯୋଉ ଅସୁବିଧା ଥାଏ ସେଥିପାଇଁ ଆମେ କେତେବେଳେ କ୍ଷେତ୍ରରେ ଆମେ ମୁଣ୍ଡ ସ୍କାନିଂ ମଧ୍ୟ କରିଥାଉ, ଏବଂ ତାପରେ ଆମେ ତାର ଟ୍ରିଟମେଣ୍ଟ ଷ୍ଟାର୍ଟ କରାଯାଏ। ପ୍ରଥମ ଜିନିଷ ହେଲା, ମାଇଗ୍ରେନ୍ ପାଇଁ ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର ଅଛି, ଏବଂ ସିଏ ଯେମିତି ଔଷଧ, ଆମେ ମାଇଗ୍ରେନ୍ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଔଷଧ ଦିଆଯାଏ। ଗୋଟିଏ ପ୍ରୋଫାଇଲେକ୍ଟିକ୍ ମେଡିସିନ୍, ଯେଉଁଟାକି ଆପଣ ଯଦି ଖାଇବେ ତାହେଲେ ମାଇଗ୍ରେନ୍ର ଆଟାକ୍ ଆପଣଙ୍କର କମ୍ ରହିବ ଏବଂ ତାର ଫ୍ରିକ୍ୱେନ୍ସି ମଧ୍ୟ କମ୍ ରହିବ। ତ ସେଇ ମେଡିସିନ୍କୁ ଆମେ ପ୍ରୋଲଙ୍ଗ ଡ୍ୟୁରେସନ୍ ପାଇଁ ଦେଇଥାଉ। ଏବଂ ଆଉ ଗୋଟିଏ ପ୍ରକାର ମେଡିସିନ୍ ଅଛି, ଯେଉଁଟାକି ଆପଣଙ୍କର ଯେତେବେଳେ ମାଇଗ୍ରେନ୍ ହୁଏ ବା ମୁଣ୍ଡ ବଥା ଷ୍ଟାର୍ଟ ହୁଏ, ସେହି ସମୟରେ ଯଦି ଆପଣ ଖାଉଛନ୍ତି ତାହେଲେ ମାଇଗ୍ରେନ୍ର ମୁଣ୍ଡ ବଥା ଆପଣଙ୍କର କମିଯାଏ। ଥାର୍ଡ ପଏଣ୍ଟ ହେଲା, ଔଷଧ ନଥାଇକି ଆମର ଯେଉଁ ନନ୍ ଫାର୍ମାକୋଲୋଜିକାଲ ଟ୍ରିଟମେଣ୍ଟ, ସେଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଆପଣଙ୍କ ଟ୍ରିଗର ଗୁଡ଼ିକ ବିଷୟରେ ଯେଉଁ ମୁଁ ଆଲୋଚନା କଲି, ସେଗୁଡ଼ିକୁ ଆମକୁ ଏଭଏଡ୍ କରିବା ଦରକାର। ଏକ ଦୁଇ ହେଲା, ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର, ଏବଂ ଯେଉଁ ଫୁଡ୍ ଗୁଡ଼ିକ ଟ୍ରିଗର କରୁଛି ସେଗୁଡ଼ିକ ଏଭଏଡ୍ କରିବା ଦରକାର ଅଛି। ପାଣି ବା ଆପଣଙ୍କର ହାଇଡ୍ରେସନ୍ ଠିକ୍ ଭାବରେ ମେଣ୍ଟେନ୍ କରିବାର ଆବଶ୍ୟକତା ଅଛି, ଏବଂ ପଲ୍ୟୁସନ୍, ଷ୍ଟ୍ରେସ୍ ଏବଂ ଖରା ଏଗୁଡ଼ିକ ଠୁ ଆମେ ଦୂରରେ ରହିବା ଦରକାର। ନିୟମିତ ସନ୍ତୁଳିତ ବ୍ୟାୟାମ କରିବାର ଆବଶ୍ୟକତା ଅଛି। ଯୋଗ ଏବଂ ପ୍ରାଣାୟମ ମଧ୍ୟ ଦେଖାଦେଇଛି, ସେଟା ମାଇଗ୍ରେନ୍କୁ ବହୁତ ହେଲ୍ପଫୁଲ୍ କରୁଛି, ତେଣୁ ସେଗୁଡ଼ିକ ମଧ୍ୟ କରିବାର ଆବଶ୍ୟକତା ଅଛି। ତ ଏଗୁଡ଼ିକ ଯଦି ଆମେ କରୁଛୁ, ତାହେଲେ ଆମର ମାଇଗ୍ରେନ୍ ବା ହେଡେକ୍ ନିଶ୍ଚୟ କମ୍ ରହିବ, ଏବଂ

0: रंग तरंग
1: ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ସ୍ଟୁଡିଓ ଘରେ ରାତି 10:00। ଏଥର ଶୁଣନ୍ତୁ ଲୋକଗୀତରେ ଘୋଡ଼ା ନାଚ ପରିବେଷଣ କରୁଛନ୍ତି ଗୁଣ୍ଡୁଚି ବେହେରା ଏବଂ ଅର୍ଜୁନ ଚରଣ ବେହେରା ଓ ସାଥୀ କଳାକାର।
2: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
3: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
2: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
3: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
3: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
2: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
3: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
3: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
2: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
3: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
3: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
2: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
3: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
3: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
2: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
3: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
3: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
2: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
3: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
3: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
2: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
3: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣୁଥିଲେ ଲୋକଗୀତରେ ଘୋଡ଼ା ନାଚ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 10:30। ଏଥର ଶୁଣନ୍ତୁ ସିନେତ୍ରଙ୍କ କାର୍ଯ୍ୟକ୍ରମରେ କେତୋଟି ଚଳଚ୍ଚିତ୍ରର ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଚଳଚ୍ଚିତ୍ର ଲଗାନ୍।

0: ଗୀତରେ ଶୁଣୁଥିଲେ ସୁଜାତା ଏବଂ ଶଙ୍କର ମହାଦେବଙ୍କ କଣ୍ଠରେ ଚଳଚ୍ଚିତ୍ର କୁଛ ନା କହୋ।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
2: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
2: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
2: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
2: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
2: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
2: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
2: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍

0: ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
0: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
0: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
0: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
0: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
0: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
0: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
0: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
2: ଗୀତଟି ଶୁଣୁଥିଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ, ଚଳଚ୍ଚିତ୍ର କୁଚ୍ କୁଚ୍ ହୋତା ହେ। ପରବର୍ତ୍ତୀ ଗୀତଟି ମୋନାଲି ଠାକୁରଙ୍କ କଣ୍ଠରେ, ଚଳଚ୍ଚିତ୍ର ଲୁଟେରା।

ଶୁଣୁଥିଲେ ସିନେତରଙ୍ଗ କାର୍ଯ୍ୟକ୍ରମ ଶେଷ ଗୀତକୁ କଣ୍ଠଦାନ କରିଥିଲେ ଅଲକା ଆଗ୍ନିକ ଏବଂ ସୋନୁ ନିଗମ ଚଳଚ୍ଚିତ୍ର ଲକି। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ି ରାତି 11:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।